ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: विचार विनिमयं करिष्यतः। अद्य नवदेहल्यां ब्रिक्स विदेश मंत्रिमंडलस्य द्विवार्षिकं सम्मेलनम् आरभ्यते। सम्मेलनस्य अध्यक्षः विदेशमंत्री एस जयशंकरः भविष्यति। ब्रिक्स देशानां विदेशमंत्रिणः सदस्य राष्ट्राणां प्रतिनिधिदल प्रमुखाश्च अस्यां सभायां भागं ग्रहीष्यन्ति। केन्द्रीय अन्वेषण विभागः NEETUG 2026 इति परीक्षायाः विषये अभिकथित अनियमिततायाः प्रश्नपत्रस्य अनियमिततया प्रकाशनेति विषये च पञ्च अभियुक्तान् गृहीतवान्। प्रकरणस्य पञ्च अभियुक्ताः जयपुरतः त्रयः, एकैकौ गुरुग्रामनाशिकतः, अन्ये अनेके च शङ्किताः सम्प्रति परीक्षमाणाः सन्ति। असम सर्वकारः अस्य मासस्य 26 दिनाङ्के राज्य विधानसभायां यूनिफॉर्म सिविल कोड UGCC इति समान नागरिक संहिता विधेयकं प्रवर्तयिष्यति। मुख्यमंत्री हिमंत विश्व शर्मा इत्येषः मुख्यमंत्री रूपेण द्वितीय कार्यकालस्य प्रथम मंत्रिसभायाः अध्यक्षतां कृत्वा प्रसार माध्यमान् संबोधयन् घोषणैः अकरोत्। सर्वकारेण केन्द्रीय अन्वेषण विभागस्य CBI इत्यस्य निर्देशकाय प्रवीण सूद इत्यस्मै एकवर्षस्य विस्तारः दत्तः। उत्तरप्रदेशे धूलि प्रभञ्जनेन सह विद्युत प्रभञ्जनेन वृष्ट्या च गत 24 होरासु 43 जनाः मृताः। भदोही मण्डले सर्वाधिकाः 15 जनाः मृताः इति सूचना अस्ति। पश्चिमबङ्गसर्वकारेण आलुकं, पलाण्डुः, फल, शाकानि, तैलबीजादिभिः सह अन्यधान्यानि आवश्यकोत्पादेभ्यश्च अन्ताराज्यस्तरेषु आवागमनाय सर्वे प्रतिबन्धाः उपाहरिताः। अन्ते प्रियाः श्रोतारः, क्रीडावार्तायाम् IPL इति क्रिकेट् क्रीडायां गतरात्रौ रायपुरे रॉयल चैलेंजर्स बेंगलुरुदलेन कोलकाता नाइट राइडर्स इति दलं 6 पराजितम्। अद्य सायं 7:30 धर्मशालायां पंजाब किंग्स मुंबई इंडियंस इत्येते दले पुनः क्रीडिष्यतः इति वार्ताः।
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ସମ୍ବଲପୁର ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:00। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ ସୂଚନା। ଚଳିତ ଅଧିବେଶନରେ 7:25 ଶୁଣିବେ ଓଡ଼ିଆରେ ଆଲୋଚନା ଲୋକ ସାହିତ୍ୟରେ ସାଧବ ଘରର କଥା। ଆଲୋଚିକା ଦେବହୂତିକର ଚାଷର କଥା ଶୁଣିପାରିବେ 7:40। 7:45 ପ୍ରଚାର କରିବେ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତା ଗୀତାଞ୍ଜଳି। 8:30 ଶୁଣିପାରିବେ ସଙ୍ଗୀତ ଲହରୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହିଶ ବିଳାସ ପ୍ରଚାର କରିବେ 8:45। 9:00 ରହିଛି ଓଡ଼ିଆ କଥାଚିତ୍ରର ଗୀତ। 9:30 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନରେ ଆଜି ଆପଣମାନେ ଶୁଣିପାରିବେ ଦିନ 12:00 କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବ 12:30। ଚାଷର କଥା ଶୁଣିପାରିବେ 10:00। ଶକ୍ତିରୂପା କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରିବେ 1:20। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:00 ତୃତୀୟ ଅଧିବେଶନରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀ ପ୍ରଚାର କରିବ 5:30। ଏଥିରେ ଶୁଣିପାରିବେ ଆଜି ବିଜ୍ଞାନିକା। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ରା ଆକାଶବାଣୀ କଟକ କେନ୍ଦ୍ରରୁ। ରାତ୍ର 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତ୍ର 7:30 ଶୁଣିବେ ଚାଷବାସ ଦେଶବନ୍ଦନା ଶୁଣିପାରିବେ 8:00। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବ 8:15। ସ୍ପୋର୍ଟସ୍ କେନ୍ 8:30 ସ୍ପଟ୍ଲାଇଟ୍ 9:16। କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଡ୍ ପ୍ରଚାର କରିବ 9:30।

ମିନିଟ୍ରେ ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବ ଆକାଶବାଣୀ ଦିଲ୍ଲୀରୁ। ରାତ୍ର 10ଟାରେ ଶୁଣିବେ ଓଡ଼ିଆରେ ନାଟକ ସ୍ୱପ୍ନ। ରାତ୍ର 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ମେଣ୍ଡୋଲିନ୍ ବାଦକ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ପରେ ପରେ ଶୁଣିପାରିବେ ସମ୍ବାଦ ଓଡ଼ିଆରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରା ପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ

0: ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ ମାସ 30 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9 ଦିନିଆ ବାଲିଯାତ୍ରାରେ ଆଉଁଳି ଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3 ଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3 ଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତାର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ

0: ମାରେ ଏହି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଥାନ୍ତି ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ ଅବସାଦ ରୋଗ ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ ଛଅ ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲି ପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ ତାର ବ୍ୟବହାର ବଢ଼ିଯାଇଥାଏ ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି ଏପରି ରୋଗୀମାନେ ଚୋରି କଲା ପରେ ଧରା ପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି ମାତ୍ର ସମସ୍ତେ ଜାଣି ରଖିବା ଉଚିତ ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଷୟିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ 26 ସେପ୍ଟେମ୍ବର ଦିନ ବ୍ରିକ୍ସ

ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ଅର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ ପାଞ୍ଚ ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦ୍ୱୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦ୍ୱୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦ୍ୱୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ୍ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଂକଟ

0: ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ୍ ଯାଇଛନ୍ତି। 2017 ମସିହା ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ୍ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାୟୁରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବାବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60 ବଲ୍ରୁ 11 ଚୌକା ଓ 3 ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର ନବମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ଟି20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:25:30। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ଆଲୋଚନା। ଆଜିର ଆଲୋଚ୍ୟ ବିଷୟ ଲୋକ ସାହିତ୍ୟରେ ସାଧବ ଘରର କଥା। ଆଲୋଚନା କରିଛନ୍ତି ଦେବହୂତି କର।
2: ଲୋକସାହିତ୍ୟର ଏକ ବଳିଷ୍ଠ ବିଭାଗ ହେଲା ଲୋକକାହାଣୀ। ଏହା ସାଧାରଣତଃ ଅଳ୍ପ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ମଣିଷଟିଏ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀକୁ ନେଇ ନାନାଦି ଶିକ୍ଷଣୀୟ ଗଳ୍ପ ଗଢ଼ିଥାଏ, ତ ପୁଣି କେବେ କଳ୍ପନାର ପୁଟ ଦେଇ ନାନା ପ୍ରକାର ଉଦ୍ଭଟ ଗଳ୍ପ ରଚନା କରି ଶିଶୁ ମନରେ କୌତୂହଳ ସୃଷ୍ଟି କରିଥାଏ। ଲୋକକାହାଣୀର କଥାକାର ହୁଏତ ସାଧାରଣ ସ୍ତରର, କିନ୍ତୁ ତାର କଳ୍ପନା ଶକ୍ତି ଅତି ପ୍ରଖର। ଏଣୁ ବାସ୍ତବ କ୍ଷେତ୍ରରେ ଅପହଞ୍ଚ ସ୍ୱର୍ଗ ମର୍ତ୍ତ୍ୟ ପାତାଳର ରହସ୍ୟବୃତ କଥା ତାର କଳ୍ପନା ଚକ୍ଷୁରେ ଦୃଶ୍ୟ ହୋଇଯାଏ ଅଦ୍ଭୁତ ଭାବରେ। ଓଡ଼ିଶାର ଲୋକକାହାଣୀରେ ରାଜାରାଣୀଙ୍କୁ ନେଇ ଯେତେ କାହାଣୀ, ବାଣିଜ୍ୟକୁ ନେଇ ନିଜର ଜୀବନ ଜୀବିକା ଭାବରେ ଗ୍ରହଣ କରିଥିବା ସାଧବଙ୍କୁ ନେଇ ତତୋଧିକ କାହାଣୀ ପରିକଳ୍ପିତ। ଓଡ଼ିଶାରେ ଦୀର୍ଘକାଳ ନୌବାଣିଜ୍ୟ ଚାଲିଥିଲା। ସାଧବମାନେ ନାନା ପ୍ରକାର ଧନରତ୍ନ ଧରି ବିଦେଶରୁ ଫେରୁଥିଲେ। ସ୍ଥଳଭାଗରେ ମଧ୍ୟ ବିଭିନ୍ନ ବ୍ୟବସାୟ କରୁଥିଲେ। ରାଜ୍ୟର ରାଜାଙ୍କ ସହିତ ତାଙ୍କର ସୁସମ୍ପର୍କ ରହୁଥିଲା ଓ କେବେ କେବେ ବିବାହ ସମ୍ପର୍କ ମଧ୍ୟ ଗଢ଼ି ଉଠୁଥିଲା। ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଏହି ସାଧବମାନଙ୍କ ପାରିବାରିକ ଜୀବନକୁ ନେଇ ଅନେକ କଥା କାହାଣୀ ବେଶ୍ ରୋଚକ ଢଙ୍ଗରେ ଏବେ ବି ବଞ୍ଚି ରହିଛି।

ମୌଖିକ ସାହିତ୍ୟରେ। ଓଡ଼ିଶାରେ ସାଧବ କାହାଣୀ ଏତେ ଲୋକପ୍ରିୟ ଯେ ଏଠି ପ୍ରଚଳିତ ଓଷାବ୍ରତ ଆଦିରେ ମଧ୍ୟ ସାଧବ ଘରର ବର୍ଣ୍ଣନା ଦେଖିବାକୁ ମିଳେ। ଲକ୍ଷ୍ମୀପୁରାଣ, ସୁଦଶାବ୍ରତ, ଖୁଲଣା ସୁନ୍ଦରୀ, ଖୁଦୁରୁକୁଣୀ ଓଷା ଏହାର ପ୍ରକୃଷ୍ଟ ଉଦାହରଣ। ଖୁଦୁରୁକୁଣୀ ଓଷାରେ ତପୋଇ ଏକ ଅତି ପରିଚିତ ଚରିତ୍ର। ତପୋଇ ନାମ ଉଚ୍ଚାରଣରେ ହିଁ ଏକ ନିରିମାଖି କିଶୋରୀର ସୁନ୍ଦର କଅଁଳ ମୁହଁ ଆଖି ଆଗକୁ ଆସିଯାଏ। ମୌଖିକ ରୂପେ ପ୍ରଚଳିତ ବିଭିନ୍ନ ସାଧବ କାହାଣୀକୁ ଅନୁଧ୍ୟାନ କଲେ ତତ୍କାଳୀନ ସମାଜର ବିଧି ବ୍ୟବସ୍ଥା, ରାଜାମାନଙ୍କର ଶାସନ, ଉତ୍ପୀଡ଼ନ, ନାରୀ ନିର୍ଯାତନା, ଧର୍ମ ଧାରଣା, ଲୋକଚଳଣୀ, ଲୋକବିଶ୍ୱାସ ଏପରିକି ଜୀବଜଗତ ସହ ସୁସମ୍ପର୍କ ଭଳି ଅନେକ ଚିତ୍ର ଦେଖିବାକୁ ମିଳେ। ସାଧବମାନେ ଯେ ଖୁବ୍ ଧନୀ ଥିଲେ ତାହାର ଏକ ସୁନ୍ଦର ପ୍ରମାଣ ଆମେ ଜାଣିବା ସାଧବ ବୋହୂ ଓ ରଜାପୁଅ କାହାଣୀରେ ଥିବା ଗୀତରୁ। ସେ ଦେଶର ରାଜା ଚରିତ୍ରହୀନ, ତାର ଲୋଲୁପ ଦୃଷ୍ଟି ପଡ଼ିଛି ସାଧବ ଘରର ଅତ୍ୟନ୍ତ ସୁନ୍ଦରୀ ସାନ ବୋହୂ ଉପରେ। ସେ ସୁଯୋଗ ଖୋଜୁଛି, ସାଧବ ପୁଅ ଅନିଚ୍ଛା ସତ୍ତ୍ୱେ ତା ନବବିବାହିତାକୁ ଛାଡ଼ି ବିଦେଶକୁ ବଣିଜ କରି ବାହାରିଲା ବେଳେ ତା ପାଇଁ ଘରେ ସମସ୍ତ ପ୍ରକାର ସୁଖ ସୁବିଧା ଖଞ୍ଜେଇ ଯାଇଛି। ତେବେ ତାପରେ ଯେବେ ସାଧବ ବୋହୂଟି ନଈକୁ ଗାଧୋଇ ଯିବାକୁ ମନ କରି ଶାଶୁକୁ କହୁଛି, ତ ତା ଶାଶୁ ଆକଟ କରି ଗୀତରେ କହୁଛି, ଆମ ବାଡ଼ିଆଡ଼େ ଅଛେ ମୁଙ୍ଗୁନି ପଥର ତହିଁରେ ଲେଡ଼ିଆ ମାଝିମା ବୋଇଲେ ହୁଁ ତ ଆମ ବାଡ଼ିଆଡ଼େ।

ଅର୍ଥାତ୍ ତାଙ୍କ ବାଡ଼ିପଟେ ହାତ ପାଆନ୍ତାରେ ସବୁପ୍ରକାର ସୁବିଧା ରହିଛି, ଏଣୁ ପଦାକୁ ଗୋଡ଼ କାଢ଼ିବା ଆବଶ୍ୟକ ନାହିଁ ବୋଲି ଶାଶୁ ବୁଝାଇଛି। ତେବେ ସାଧବ ବୋହୂଟି କଥା ନ ମାନି ନଣନ୍ଦକୁ ସାଙ୍ଗରେ ନେଇ ଗାଧୋଇ ଯାଇଛି ଓ ଘଟଣାକ୍ରମେ ରଜାପୁଅ ଜାଣିପାରି ଘାଟକୁ ଦୌଡ଼ିଛି। ରଜାପୁଅକୁ ଦେଖି ସାଧବ ବୋହୂ ଆଉ ପାଣିରୁ ବାହାରି ପାରୁନାହିଁ। ତାକୁ ନାନା ପ୍ରକାର ଅଳଙ୍କାର ପ୍ରଲୋଭନ ଦେଖାଇ ରଜାପୁଅ କହୁଛି, ସାରି

ସାଧବ ବୋହୁର ସେଇ ସମାନ ଉତ୍ତର, ନାକ ସୁନ୍ଦର ନା ସେ ରଜା ସାଧେ ବର ପୁଅଟି ବଡ଼େ ସୁନ୍ଦର ବଡ଼େ ସୁନ୍ଦର। ଏହିପରି ସେ ନାନା ପ୍ରକାର ଅଳଙ୍କାରର ନାଁ କହିଛି। ଏହି ଗୀତରୁ ଆମେ ସେ କାଳରେ ପ୍ରଚଳିତ ବିଭିନ୍ନ ପ୍ରକାର ଅଳଙ୍କାର ଯାହାକି ବର୍ତ୍ତମାନ ଆଉ ପ୍ରଚଳିତ ହେଉନାହିଁ ସେସବୁ ବିଷୟରେ ଜାଣିପାରିବା। ଏହି ଗୀତରେ ସାଧବ ବୋହୂର ନିର୍ମଳ ଚରିତ୍ରର ମଧ୍ୟ ପ୍ରମାଣ ମିଳେ। ସଚରାଚର ଅନେକ ଗଳ୍ପରେ ଭୋକଲଡ଼ୁ ଓ ଶୋଷଲଡ଼ୁର ଉଲ୍ଲେଖ ରହିଛି। ଦୂରଯାତ୍ରା କାଳରେ ଖାଇବା ପିଇବା ଜଞ୍ଜାଳରୁ ମୁକ୍ତି ପାଇ କାର୍ଯ୍ୟରେ ଆଗେଇ ଯିବା ପାଇଁ ଭୋକଲଡ଼ୁ ଶୋଷଲଡ଼ୁର ବ୍ୟବହାର କରାଯାଉଥିବା କଥା କୁହାଯାଏ। ଭୋକଲଡ଼ୁ ଖାଇଲେ କୁଆଡ଼େ ଭୋକ ହୁଏନି, ଶୋଷଲଡ଼ୁ ଖାଇଲେ ଶୋଷ ହୁଏନି। ଶିଆଲ ଦେଇ ରାଣୀ କଥାରେ ସାଲେବନ ରଜା ତା ବାପାକୁ ଖୋଜି ଯିବାକୁ ବାହାରିଛି। ସେ ଘରେ ତା ମା ଓ ସ୍ତ୍ରୀକୁ କହୁଛି, ସାଲେବନ

ଏଠି ବିସ୍ମିତ ହେବାକୁ ହୁଏ ଯେ ଅତ୍ୟାଧୁନିକ ଜ୍ଞାନକୌଶଳରେ ସାମାନ୍ୟ ଛୋଟ କ୍ୟାପ୍ସୁଲଟିଏ କିପରି ଭୋକଶୋଷର ଚାହିଦା ମେଣ୍ଟାଇ ପାରିବ ସେ ନେଇ ବୈଜ୍ଞାନିକମାନେ ଗବେଷଣାରତ ଥିବାବେଳେ

ବହୁ ଆଗରୁ ଓଡ଼ିଆ ଲୋକକାହାଣୀକାର ତାକୁ କଳ୍ପନା କରିସାରିଛି। ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାର ଲୋକବିଶ୍ୱାସ ରହିଥାଏ। କଥା ଅଛି, ଝିଅ ପାଇଁ ପ୍ରଥମ ବାହାଘର ପ୍ରସ୍ତାବ ଥରେ ଭାଙ୍ଗିଗଲେ ସହଜରେ ଆଉ ଉପଯୁକ୍ତ ବରପାତ୍ର ଜୁଟେ ନାହିଁ। ଏଣୁ ପ୍ରଥମ ବାହାଘର ପ୍ରସ୍ତାବ ହିଁ ଶ୍ରେଷ୍ଠ ବୋଲି ବିବେଚନା କରାଯାଇଥାଏ। ସେହିପରି ଭୋଜନର ପ୍ରଥମ ଗ୍ରାସ ଅମୃତ ତୁଲ୍ୟ ବୋଲି କୁହାଯାଏ। ଏହି କଥା ସାଧବ ବୁଢ଼ା ଓ ରଜା ଝିଅ କଥାରେ ସୁନ୍ଦର ଭାବରେ କୁହାଯାଇଛି। ଘଟଣାକ୍ରମରେ ଭାଉଜମାନଙ୍କ ବୁଦ୍ଧିରେ ପଡ଼ି ସାଧବ ବୁଢ଼ା ସାନ ପୁଅ ଆଖିରେ ଟୋପର ବାନ୍ଧି ପିଠିରେ କୃତ୍ରିମ କୁଜ ସୃଷ୍ଟି କରି ରଜା ଝିଅକୁ ବାହା ହେବା ପାଇଁ ଯେତେବେଳେ ବେଦିରେ ବସିଛି ତ ଦେଖଣାହାରୀମାନେ ମନା କରିଛନ୍ତି ରାଜଜେମାକୁ ସେଭଳି କଦାକାର ବର ସହ ବାହା ନ ଦେବା ପାଇଁ। ହେଲେ ରଜା ଝିଅର ବିଶ୍ୱାସ ଏଇ ପ୍ରଥମ ବରପାତ୍ର ହିଁ ତା ପାଇଁ ଠିକ୍, ଏହା ତା ଭାଗ୍ୟ। ଏଣୁ ସେ ରଜାକୁ କହିଛି, ଆହୋ

0: ଏହିଭଳି କାହାଣୀଟି ଆଗକୁ ଆଗକୁ ଲମ୍ବି ଯାଇଛି। ଗିଧନ ମାହିର ଗେହ୍ଲା ଭଣଜା ଏକ ବହୁ ପ୍ରଚଳିତ କାହାଣୀ। ସାଧବ ବୋହୂର ସଦ୍ୟ ଜନ୍ମିତ ଶିଶୁପୁତ୍ରକୁ ଗିଧନ ବା ଶାଗୁଣା ପକ୍ଷୀ ପାଳିବାର ରୋମାଞ୍ଚକର କାହାଣୀ ଶାଗୁଣା ଭଳି ପକ୍ଷୀ ପ୍ରତି ମଧ୍ୟ ଶ୍ରଦ୍ଧା ଉପୁଜାଇଥାଏ। ଏହିଭଳି ସମଗ୍ର ଜୀବଜଗତକୁ ନେଇ ମଧ୍ୟ ଅନେକ କାହାଣୀ ସୃଷ୍ଟି ହୋଇଛି। ପ୍ରକୃତି କୂଳରେ ବଞ୍ଚୁଥିବା ମଣିଷ ନଦୀ ପାହାଡ଼ ଗଛଲତାକୁ ତା କାହାଣୀ ଭିତରକୁ ଟାଣି ଆଣିଥାଏ। ବାଘ ଭାଲୁ ସାପ ଭଳି ଭୟଙ୍କର ପ୍ରାଣୀ ମଧ୍ୟ କେବେ କେବେ ଲୋକକଥାରେ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ଭାଲୁ କନିଆ ଗଳ୍ପରେ କନିଆ ସାଜି ସାଧବ ଘରର ବୋହୁ ହେବାର ମୂର୍ଖାମିରୁ ଶେଷରେ ଭାଲୁକୁ ପ୍ରାଣ ଦେବାକୁ ପଡ଼ିଛି। ସାପ ଅଣ୍ଡାରେ ତିଆରି ପିଠା ଖାଇ ସାଧବ ପୁଅ କିପରି ସାପ ହୋଇଯାଇଛି ଓ ପୁଣି ସର୍ପମାତାର ଦୟାରୁ ମଣିଷ ରୂପ ପାଇଛି, ତାହାର ଏକ ଚମକପ୍ରଦ ବର୍ଣ୍ଣନା ରହିଛି ସାଧବ ପୁଅ ଓ ସର୍ପମାତା କାହାଣୀରେ। ସେହିପରି ସାହାଡ଼ା ସୁନ୍ଦରୀ ନାମରେ ସାମାନ୍ୟ ଭିନ୍ନତା ଥାଇ ଅନେକ ଗଳ୍ପ ଦେଖିବାକୁ ମିଳେ। କେଉଁଠି ସାଧବ ଝିଅର ନାଁ ସାହାଡ଼ା ସୁନ୍ଦରୀ, ତ କେଉଁଠି ଝିଅଟିଏ ସାହାଡ଼ା ଗଛରେ ବାସ କରିଛି। ଅବାସ୍ତବ ଲାଗିଲେ ମଧ୍ୟ କାହାଣୀ ଭାବରେ ଗ୍ରହଣ କରି ଲୋକେ ଏହାକୁ ଖୁସି ହୁଅନ୍ତି। ଏହିପରି ବିଭିନ୍ନ ସ୍ୱାଦର ସାଧବ କାହାଣୀରୁ ସମାଜର ଅନେକ କଥା ଜାଣିହୁଏ। ସମାଜର ବିଭିନ୍ନ ପ୍ରକାର ଲୋକଙ୍କୁ ସାମ୍ନା କରି ଏବଂ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ଜିଇଁବାର କଳା ଏହି ଗଳ୍ପଗୁଡ଼ିକରୁ ମିଳେ। ବିଶେଷ କରି ନୀତିଶିକ୍ଷାମୂଳକ ଗଳ୍ପ ମନୋରଞ୍ଜନ କରିବା ସହ କୋମଳମତି ପିଲାଙ୍କ ଭିତରେ ସୁଗୁଣ ଭରିଦେବାରେ ସହାୟକ ହୋଇଥାଏ। ଲୋକ କାହାଣୀ କ୍ରମଶଃ ହଜିଯିବାକୁ ବସିଲାଣି। ଏହା ଆମର ଜାତୀୟ ସାରସ୍ୱତ ସମ୍ପଦ, ଏଣୁ ଏଗୁଡ଼ିକ ସଂଗୃହୀତ ହେବା ଉଚିତ।
1: ଏତେବେଳେ ଯାଏଁ ଶୁଣୁଥିଲେ ଓଡ଼ିଆରେ ଆଲୋଚନା ଆଲୋଚିକା ଦେବହୂତିକରଂ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ କିଛି ଜରୁରୀ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ

ଶ୍ରୋତାବନ୍ଧୁ, କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟେ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ, ରହିବେ ଜନ, ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ବିଡ଼ି ନୁହେଁ, ଛୋଟିଆ ନିଶା, ଜଣାପଡ଼େ ନାହିଁ, ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀଙ୍କ ସକାଶେ। କାର୍ଯ୍ୟକ୍ରମ ଚାଷର କଥା ଉପସ୍ଥାପନା କରିଛନ୍ତି ପ୍ରଣତି ମିଶ୍ର।

ମାନେ ରାନ୍ଧିଲା ତୁନ୍ ଶାଗ ସ୍ୱାଦ ନାଇଁ ଲାଗେ ଖାଇବାର ଭଲ ଆମର ପ୍ରାୟ ସବକର ବାରମାନକେ ପାତଲ ଘଣ୍ଟା ରଚେ କଦେକ ପୁନି କରିଥିସୁଁ କାହିଁ କାଜେ କି ପାତଲ ଘଣ୍ଟା ଖଣେକ ନେଇ ହେଲେ ଆମର ମା ଭଉଣୀ ମାନେ ରାନ୍ଧିଲା ତୁନ୍ ଶାଗ ସ୍ୱାଦ ନାଇଁ ଲାଗେ ଖାଇବାର ଭରକର କରୁଁ କି ବେପାର ହିସାବରେ ବି କରୁଁ ଯଦି ଭଲସେ କର୍ମା ବେଲେ ଯାଇ ଅଧିକ ପାତଲ ଘଣ୍ଟା କମି ପାର୍ମା ତଲି ରୂପା କରି ସାରିକରି ଚାର ପାଞ୍ଚ ଦିନ ହେଇଗଲେ ଗଛ ଆରୁ ଘାସ ମାନଙ୍କର ଭିତରେ ନେ ଝଗଡ଼ା ଆରମ୍ଭ ହେଇଯାଇସି ଖାନାର ଲାଗି ଆମେ ଗଛର ଲାଗି ଯେନ୍ ଖତ ସାର ଦେଇଥିସୁଁ ସେଟାକେ ଘାସ ମନେ ନେବାର ଲାଗି ଚେଷ୍ଟା କରସନ୍ ହେଥିର୍ଲାଗି ରୋବାର ପ୍ରଥମ ମାସଟା ଯାକ କୁଡ଼ା ଖୁସା କରିକରି ଘାସ ମନକେ ବାଛି ବୁଛା ଦେଉଥିମା ଏନ୍ତା କଲେ ମାଟ ଭିତରକେ ପବନ ପଶିକରି ମାଟ ବି ଉଲାସ ହେବା ମାତର୍କ କୁଡ଼ା ଖୁସା କଲା ବେଲ୍କେ ଗୋଟେ କଥା ମନେ ରଖମା ଯେ କୁଡ଼କି ମନେ ଯେନ୍ତା ଚେର୍କେ ନେଇ ବାଜବେ ଗଛେନେ ଫୁଲ ଧରଲା ଉତାରୁ ବେଲେ ଗଛ ମାନେ ଭିତେ କି ଦୁଇ ଭିତା ଲେଖା ହେଲା ବେଲ୍କେ ବଉଁଶ କାଠି କି ଲୁହା ତାର ମନକେ ଗାଡ଼ି ଗାଡ଼ି ଦେମା ଏନ୍ତା କଲେ ଗଛ ମାନେ ଛାଁଠି କରି ରହିବାର ସନେ ଫଲ ବି ଜହ ଧରସି ଆମେ ଆର୍ ଗୋଟେ କଥା ଜାଣି ରଖମା ଯେ ଗୋଟେ ଜମିନେ ଗୋଟେ ପ୍ରକାରର ଚାଷ କଲେ ସେଥିର ମାଟନୁ ଖତ ଭାଗ ସବୁ ଜଲ୍ଦି ଜଲ୍ଦି ସରିଯାଇସି ହେଥିର୍ଲାଗି ଗୋଟେକ ଚାଷ ଉତାରୁ ଆର୍ ଗୋଟେକ ଚାଷ ଏନ୍ତା କରି ଗୋଟେକ ପରେ ଆର୍ ଗୋଟେ ଅଲଗା ଅଲଗା ଚାଷ କର୍ମା ବେଲେ ଏ ଅସୁବିଧାଟା ନେଇ ହେନା ଏନ୍ତା କରି ଚାଷ କର୍ବାଟାକେ ଫସଲ ପର୍ଯ୍ୟାୟ ବୋଲିକରି କହେସନ୍ ଗୋଟେ ଜମିନେ ପାତଲଘଣ୍ଟା ଉତାରୁ ଧାନ ମକା ବାଜରା ଗହୁଁ ମଡ଼ିଆ କୁବି ମୂଲା ତରଭୁଜ ଉଇଲ୍ ଲେସୁନ୍ ମୁଫୁଲି କପା ସୂର୍ଯ୍ୟମୁଖୀ ରାଇସ୍ ମାନେ ଗୋଟେ ଉତାରୁ ଆର୍ ଗୋଟେ ଚାଷ କର୍ମା ଆମେ ଯଦି ପାତଲଘଣ୍ଟା ସନେ ଭିରେଇ କରି ଗେଣ୍ଡୁ ଫୁଲ ଚାଷ କରିପାର୍ମା ପାତଲଘଣ୍ଟାରେ ଲାଗୁଥିବାର ଫଲବିନ୍ଧା କିଡ଼ାରୁ ସାହେବି ରୋଗଠାନୁ ଫସଲକେ ଆମେ ବଞ୍ଚେଇ ପାର୍ମା 16 ଲେଖା ପାତଲଘଣ୍ଟା ଧାଡ଼ି ଉତାରୁ ଗୋଟେକ ଧାଡ଼ି ଗେଣ୍ଡୁ ଫୁଲ ଲଗାମା ଟମାଟୋ ତଲି ପଡ଼ବାର 15 ଆଗନୁ ଗେଣ୍ଡୁ ଫୁଲ ତଲି ପକାବାକେ ପଡ଼୍ବା ଏନ୍ତା କଲେ ଦୁଇଟା ଯାକ ଫସଲ ନେ ଏକା ସନେ ଫୁଲ ଧରବା

0: ଟନେ ଲାଗୁଥିବାର ଫଲବିନ୍ଧା କିରା ଗେଣ୍ଡୁ ଫୁଲ୍କେ ଦେଖିକରି ତାର ଆଡ଼କେ ଟାଣି ହେବା ଆର୍ ସେଥି ରହିକରି ଅଣ୍ଡାମାନେ ଦେବା। ପଛକେ ଆମେ ଧୀରେକିନା ସେ ଅଣ୍ଡାମାନ୍କେ ଠୁଲେଇକରି ମାରିଦେମା। ଇଥିନୁ ଆମେ ଜାଣିଲୁ ଯେ ଓଷକଷା ବ୍ୟବହାର ନେଇ କରିକରି ବି ଆମେ କେମିତି ପାତଲଘଣ୍ଟା ଗଛର କିରାମାନ୍କେ କମି ପାର୍ମା। ବେଲେ ବେଲେ ଟମାଟୋ ଗଛେ ନା ଫୁଲ୍ ଫଲ୍ ନେଇ ଧରେ, ଏନ୍ତା ହେଲେ ଆମେ ଚିନ୍ତା କରବାର ନେଇ ନା, ସେଠାନେ ଫସଲର ଚାରାଡ଼ି ଛୋଟ ନାଲି ଖୁଲିଦେମା ଆରୁ ଘାସ ମନ୍କେ ଘିଚି ଉଚା ଦେମା। ଗଛକେ ଗୋଟେ ଦିନ ତକ୍ ପାନ୍ କ୍ୟାନ୍ ନେଇଦେମା ଯେନ୍ତାକି ଗଛଟା ଝାଲିଯିବା। ପଛକେ ଯେତେବେଲେ ଆର୍ ଥରେ ପାନ୍ ଦେମା ଗଛେନେ ଫୁଲ୍ ଧରବାର ଆରମ୍ଭ ହେଇଯାଏସି। ଯେନ୍ କ୍ଷେତେନେ ପାନ୍ ବହଲାବାର ସୁବିଧା ଅଛେ ସେଥି ହେକ୍ଟର ପିଛା 25 ଟନ୍ ଲେଖା ବନ୍ଧର ଜଗଲକେ ଆନିକରି ଦେମା ବେଲେ ଗଛକେ ଅନୁସାର ମିଳିଥିସି ଆର୍ ତାର୍ ସନେ ଗଛ ନିରୋଗିଆ ବି ରହିସି, ଯାହାଥିର୍ ଲାଗି ଓଷକଷା ବାବଦନେ ଖର୍ଚ୍ଚା ଖୁବ୍ କମ୍ ହେସି। ଟମାଟୋ ଗଛର ଫୁଲ୍ମାନେ ଝଡ଼ି ଝଡ଼ି ଯାଉଥିବା ବେଲେ ଲିମ୍ ମଞ୍ଜି ଗୁଣ ଆରୁ ଗୋବର ମିଶେଇ କରି ଦେମା। ଇଥିର୍ ଲାଗି 5 କେଜି ଲିମ୍ ମଞ୍ଜିକେ ଭଲ୍ କରି ଗୁଣ କରିକରି ପାନ୍ନେ ଗୁଲି ଦେଇକରି ତାକେ ଛାନିଦେମା। ତେନ୍କେ ଇତାର୍ ସନେ 25 କେଜି କଞ୍ଚା ଗୋବର ମିଶାମା। ତେନ୍କେ ଆର୍ ଟିକେ ପାନ୍ ମିଶେଇ ଦେଇକରି ବନାମା। ପଛକେ ତାକେ ଗଛମାନ୍କେ ଝିଟ୍ମା। ଜମିନେ ପାତଲଘଣ୍ଟା ଗଛ ରୁବାର ଆଗ୍ନୁ ଫୁଲ୍ ଫୁଟ୍ବାର ବେଲ୍କେ ଏନ୍ତି କରି 2 ଥର କରି 100 କେଜି ଲେଖା ଜଗଲ ଆରୁ ଲାଲ୍ ମାଟ୍କେ 8 ଟନ୍ ସଳ୍ଲା ଗୋବର ଖସନେ ଗୋଟେ ହେକ୍ଟର ଫସଲର ଲାଗି ବ୍ୟବହାର କର୍ମା। ଏନ୍ତା କଲେ ମାଟ୍ନୁ ହଉଥିବାର ରୋଗ ପୋକଠାନୁ ଫସଲ୍କେ ଆମେ ବଞ୍ଚେଇ ପାର୍ମା। ଏନ୍ତି କଲେ ଆର୍ ଗୋଟେ ଖୁନି ଆମ୍କେ ଲାଭ ହେବା, ସେଟା ହେଲା ଫଲ୍ମାନେ ବଡ଼ ବଡ଼ ହେବା, ଚିକନ୍ ଚିକନ୍ ହେଇକରି ତାର୍ ରଙ୍ଗ ବି ବଢ଼ିଆ ଦିଶ୍ସି, ଯାହାଥିର୍ ଲାଗି ବଜାରରେ ତାର୍ ଦାମ୍ ବି ଜହେସି। ଆମେ ପାତଲଘଣ୍ଟା ଗଛେନେ ପାନ୍ ଦେଲା ବେଲ୍କେ ଖୁବ୍ ସତର୍କ ହେଇକରି ଦେବାକେ ପଡ଼୍ବା। ଜମିର ବତର ଦେଖିକରି 8-12 ଦିନ୍କେ ଥରେ ଲେଖା ପାନ୍ ଦେମା। ଟମାଟୋ ଗଛକେ ଯଦି ଆମେ କେତେ ଦିନ ଶୁଖିଲା ଛାଡ଼ି ଦେଇକରି ହଠାତ୍ ପାନ୍ ମଡ଼ାମା ଟମାଟୋମାନେ ଫାଟି ଫାଟି ଯାଏସି। ଆମେ ପାନ୍ ଦେବାରନେ ଯଦି ଡେରି କଲୁ ବେଲେ ବି ପାତଲଘଣ୍ଟାମାନେ ସ୍ୱାଦ ନେଇ ଲାଗେନା। ପାନ୍ ବହଲାବାର ବଦଲା ଆମେ ବୁନ୍ଦା ପାନ୍ ଦେଇପାରିଲେ ବେଶୀ ଖର୍ଚ୍ଚ ନେଇ ହୁଏ ଆରୁ ଭଲ୍ ଫଲ୍ ବି ଅମଲ ହେଇପାର୍ସି। ଟମାଟୋ କଲା ଜମିକେ କାଠି କୁଠା କଲା ପଲିଥିନ୍ରେ ଢାବିଦେଲେ ପାନ୍ ବେଶୀ ନଷ୍ଟ ନେଇ ହୁଏ ନା, ଏମିତି କଲେ ଘାସ ବି କମ୍ ଆକ୍ରିସି। ଆମର ଚଷା ଭାଇମାନେ ଆଗନୁ ଯେମିତି କରି ପାତଲଘଣ୍ଟା ଚାଷ କରୁଥିଲେ ଆରୁ ସେଥିନୁ ଯେତିକି ଫଲ୍ ପାଉଥିଲେ ତାଠାନୁ ଏବେ ଜାଣିଲା ଅନୁସାରେ ଉପାୟମାନେ କଲେ ଆଗଠାନୁ ଆର୍ ବି ଅଧିକ ଭଲ୍ ସୁନ୍ଦର ଟମାଟୋ ମିଳିପାର୍ବା, ଯେନ୍ଟାକେ ଧରିକରି ଆମେ ବଜାରକେ ଗଲେ ଲୋକ ଖୁସିନେ ଅଧିକ ଦାମ୍ ଦେଇକରି ସାଙ୍ଗେ ସାଙ୍ଗେ ନେଇଯିବେ, କାଁକା ଯେ କି ଇଟାମାନେ ଖାଇବାର୍ ଲାଗି ସ୍ୱାଦ ବି ଲାଗ୍ବା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନା କରିଥିଲେ ପ୍ରଣତି ମିଶ୍ର, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ସୁରେଶ ୱାଡେକାଙ୍କ କଣ୍ଠରେ, ସଞ୍ଜୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅଲିକ ବିଶ୍ୱଙ୍କ ରଚନାରୁ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 101.3 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତି ଅର୍ଘଟି ବାଡ଼ିଛନ୍ତି ନିଜ କଣ୍ଠରେ ବାଦଲାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ, ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ସୋହମଙ୍କ କଣ୍ଠରେ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନରେନ୍ଦ୍ର ବେହେରାଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ବିଭୁକିଶୋରଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନାରୁ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ।

ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ନବମ ଛାନ୍ଦର ଶେଷ ଭାଗରେ ବିକ୍ରମ ଦେଖାଇ ରାମ ସଭା ମଧ୍ୟରୁ ବାହାରିଲେ। ସିଂହ ଗୁମ୍ଫାରୁ ବାହାରିଲା ଭଳି ସେ ଦେଖାଗଲେ। ଯିଏ ଦିନେ ବିରାଟ ମୂର୍ତ୍ତି ଧରି ତ୍ରିବିକ୍ରମ ବାମନ ହୋଇଥିଲେ, ସେ ବିରାଟ ବା ପକ୍ଷୀରାଜ ଗରୁଡ଼ ଗାତରୁ ସାପ ଧରିଲା ଭଳି ଧନୁକୁ ଧରିଲେ। ତ୍ରିପୁର ବିଜୟୀ ଶିବଙ୍କ ଧନୁକୁ ସ୍ୱର୍ଗମର୍ତ୍ତ୍ୟ ପାତାଳ ରୂପୀ ତ୍ରିପୁର ବିଜୟୀ ରାମ ଅନାୟାସରେ ଧରିଲେ। ଲଜ୍ଜା ଓ ଆଗ୍ରହ ଭରି ରାଜାମାନେ ଅପଲୋକ ନେତ୍ରରେ ଏହା ଦେଖିଲେ। ସୀତା ଚିନ୍ତା କଲେ, ଏ ବର ନହେଲେ ମୋର ଜୀବନ ନ ରହୁ। ଏତିକିବେଳେ ରାମ ଧନୁ ଧରିଲେ ଶୁଣି ଆନନ୍ଦିତା ହେଲେ ସୀତା। ରାମ ଜନକଙ୍କୁ ପଚାରିଲେ, କ'ଣ ଧନୁରେ ଗୁଣ ଚଢ଼େଇବି? ପୃଥିବୀ କମ୍ପି ଉଠି ରାମଙ୍କ ପାଦରେ ସତେ ଯେପରି ଶରଣ ପଶିଲା। ରାମ ପାଦର ବୃଦ୍ଧାଙ୍ଗୁଳିରେ ଉଠାଇ ଧନୁରେ ଗୁଣ ତୋଳିଲେ। ବ୍ରହ୍ମାଣ୍ଡ କମ୍ପି ଉଠିଲା। ଚାରିମେଘ ଏକାଠି ହୋଇ ଗର୍ଜିବା ଭଳି ଶବ୍ଦ ହେଲା। ଦେବତାମାନେ ମୂର୍ଚ୍ଛା ହୋଇଗଲେ। ସମସ୍ତ ରାଜାମାନେ କମ୍ପି ଉଠିଲେ। ପର୍ବତ ସବୁ ତରଳି ଧାତୁ ସବୁ ବହିଲା। ପାତାଳରେ ଥାଇ ବଳି ଭାବିଲେ, ଏକାସଙ୍ଗେ 100 କୋଟି ବଜ୍ର ପ୍ରହାର ହେଲା କି? ନର୍କରେ କଷ୍ଟ ଭୋଗୁଥିବା ନାରକୀ ପାପୀମାନେ ଏ ଶବ୍ଦରେ ଚକିତ ହେଲେ। ନର ଓ କିନ୍ନର ଏଥିରେ ବିଚଳିତ ହେବାରେ ବିଚିତ୍ର କ'ଣ ଅଛି? ଏ ଶବ୍ଦରେ ବ୍ରହ୍ମଚାରୀମାନଙ୍କର ଧ୍ୟାନଭଗ୍ନ ହେଲା। ଚାରିମୁଖରେ ବ୍ରହ୍ମାଙ୍କ ବେଦ ଉଚ୍ଚାରଣରେ ବିଘ୍ନ ପହଞ୍ଚିଲା। ସ୍ୱାମୀଙ୍କ ଉପରେ ରାଗ ଅଭିମାନ କରିଥିବା ଚଣ୍ଡୀ ସ୍ତ୍ରୀମାନେ ସ୍ୱାମୀ ପ୍ରତି ସ୍ନେହ ଶ୍ରଦ୍ଧା ଦେଖାଇଲେ। ଅଭିମାନିନୀ ପାର୍ବତୀ ରୁଷିବା ଛାଡ଼ି ଶିବଙ୍କୁ ଗଳାରେ ଲଗାଇଲେ। ଏହି ବିଶେଷ ଶବ୍ଦ ବ୍ରହ୍ମାଣ୍ଡ ଫୁଟି ବାହାରିବାରୁ ସମସ୍ତଙ୍କର ଜ୍ଞାନ ପ୍ରକଟିଲା। ଏଠି ଉପେନ୍ଦ୍ର ଭଞ୍ଜ ରାବଣର ଜ୍ଞାନୋଦୟର ସୂଚନା ଦେଇଛନ୍ତି। ରାମଲୀଳାମୃତରେ ବିଭୀଷଣ ରାବଣକୁ ଜଣାଉଛି, ତୋ ପାଇଁ ପ୍ରଭୁ ଆସିଗଲେ। ଏଠି ଦେବତାମାନେ ରାମ ଦର୍ଶନ ଲାଳସାରେ ଆକାଶରେ ରହିଛନ୍ତି। ରାବଣ ମଧ୍ୟ ଆସିଛି। ବୀରସେ ବୀରସେ ଅର୍ଥାତ୍ ବିଶେଷ ରସରେ ସେ ବାହୁଡ଼ୁଛି। ସେ ଜାଣିଲା ମୁକ୍ତି ଦେବା ପାଇଁ ପ୍ରଭୁ ଆସିଲେ। ଧନୁ ଭାଙ୍ଗିଲା ପରେ ସିଂହାସନରେ ବସାଇ

ଶୁଣୁଥିଲେ କାର୍ଯ୍ୟକ୍ରମ ବୈଦେହୀ ସୁବିଳାସ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏକ ଜରୁରୀ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ

ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେଗକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ମୋ ସୁନା ପୁଅର ଗୀତଟି। ଗୀତଟିକୁ କଣ୍ଠଦାନ କରିଛନ୍ତି ମାନସ ପ୍ରୀତମ ଏବଂ ତପୁ ମିଶ୍ର, ରଚନା କରିଛନ୍ତି ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଗଣେଶ୍ୱର ମହାପାତ୍ରଙ୍କ ରଚନାରୁ, ମଳମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଇରା ମହାନ୍ତି ଏବଂ କୁମାର ବାପିଙ୍କ ଦ୍ୱୈତକଣ୍ଠରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣର ଶୀର୍ଷକ ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ସୁରେଶ ୱାଡେକର ଏବଂ ତୃପ୍ତି ଦାସଙ୍କ ଦ୍ୱୈତ କଣ୍ଠରେ ବିଜୟ ମଲ୍ଲଙ୍କ ରଚନାରୁ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ କଥାଚିତ୍ର ଚକାଭଉଁରୀ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା। ଗୀତଟିକୁ କଣ୍ଠଦାନ କରିଛନ୍ତି ଶୈଳଭାମା ଇରା ମାନସ। ରଚନା କରିଛନ୍ତି ସତ୍ୟନାରାୟଣ ସାହୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର।

ଏତେବେଳେ ଯାଏଁ ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 9:30 ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ମୁସେ ସାଦି କରୋଗିର ଗୀତଟି। ଗୀତଟିକୁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତଟିକୁ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

0: आकाशवाणी एट 90।
1: କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ। ହିନ୍ଦୀ କଥା ଚିତ୍ର ଅରମାନରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଚିତ୍ରା। ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଏହସାନ ଲୟ। ଗୀତଟିକୁ ରଚନା କରିଛନ୍ତି ଜାଭେଦ ଅଖ୍ତର।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଶିକାରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦରାଜ ଆନନ୍ଦ। ଗୀତଟିକୁ ରଚନା କରିଛନ୍ତି ଦେବ କୋହଲି।

କାର୍ଯ୍ୟକ୍ରମର ଶେଷ ଗୀତଟିଏ ପ୍ରଚାର କରୁଛୁ ବାବୁମାନ ଏବଂ ସାଧନା ସର୍ଗଙ୍କ ଦ୍ୱୈତକଣ୍ଠରେ ହିନ୍ଦୀ କଥାଚିତ୍ର ହୱାଇର। ଗୀତଟିକୁ ରଚନା କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱୟଂ ବାବୁମାନ।

ଜଗତ କରତା ସବୁରି ବିଧାତା ଏହି ଦୀନବନ୍ଧୁ ହରି ସକଳ ପ୍ରାଣରେ ଭରିଦିଅ ଶାନ୍ତି ସୁଖେ ଯାହୁ ଦିନ ସରି ନମସ୍କାର ନମସ୍ତେ ଶୁଭ ସକାଳ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଆଜିର ପରିସରକୁ ଆପଣ ସମସ୍ତଙ୍କୁ ହୃଦୟରୁ ସ୍ୱାଗତ କରୁଛି ମୁଁ ଆପଣ ସମସ୍ତଙ୍କର ପ୍ରିୟର ରେଡ଼ିଓ ସାଥୀ ଆଜିର ଉପସ୍ଥାପନାରେ ନଳିନୀକାନ୍ତ ଦାସ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ ଏଫ୍ଏମ୍ରେ 100.3 MHz ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ର ଆକାଶବାଣୀ ଭବାନୀପାଟଣାରୁ ଖୋଲାଝରକା ଏକ ଏମିତି ମଞ୍ଚ ଯେଉଁଠାରେ ସମାଜ ସଂସ୍କୃତି ସାହିତ୍ୟ ସଙ୍ଗୀତ ଓ ଆମ ଦୈନନ୍ଦିନ ଜୀବନ ସହିତ ସମ୍ପୃକ୍ତ ବିଭିନ୍ନ ଚିନ୍ତାଧାରା ଓ ଅନୁଭବର ସମାହାର ସାଙ୍ଗକୁ କିଛି ମିଠା ମିଠା ସୁମଧୁର ଗୀତର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଆମେ ଅନେକ କଥା ହେବା ଅନେକ ସୁମଧୁର ଗୀତ ବି ଶୁଣିବା ତେବେ ଆଉ ଡେରି ନ କରି ଆସନ୍ତୁ କାର୍ଯ୍ୟକ୍ରମକୁ ଆଗେଇ ନେବା କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ

ମଣିଷର ଜୀବନରେ ମୃତ୍ୟୁର ମିତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ୍ମିତ୍ର ଆମକୁ ଠିକ୍ ପଥ ଦେଖାଏ, ଦୁଃଖ ସମୟରେ ସାଥି ହୁଏ ଏବଂ ଜୀବନକୁ ସୁନ୍ଦର କରିଥାଏ। କିନ୍ତୁ ସମସ୍ତେ ମିତ୍ରଙ୍କ ମଧ୍ୟରୁ ବହି ହେଉଛି ମଣିଷର ସର୍ବଶ୍ରେଷ୍ଠ ଓ ପରମ ମିତ୍ର। ବହି କେବଳ ଜ୍ଞାନର ଭଣ୍ଡାର ନୁହେଁ, ଏହା ଆମ ଜୀବନର ନିରବ ଶିକ୍ଷକ ଓ ଚିରସାଥୀ ଅଟେ। ବହିଟିଏ ଆମକୁ ଜ୍ଞାନ ଦେଇଥାଏ। ଆମେ ବିଭିନ୍ନ ପ୍ରକାରର ବହି ପଢ଼ି ନୂତନ ନୂତନ ତଥ୍ୟ ଜାଣିପାରୁ। ଇତିହାସ ବହି ଆମକୁ ଅତୀତର କଥା କହେ, ବିଜ୍ଞାନ ବହି ନୂତନ ଆବିଷ୍କାର ସମ୍ପର୍କରେ ଜଣାଏ ଓ ସାହିତ୍ୟ ବହି ମନକୁ ଆନନ୍ଦ ଜଣାଏ। ବହି ପଢ଼ିବା ଦ୍ୱାରା ମଣିଷର ଚିନ୍ତାଧାରା ଉନ୍ନତ ହୁଏ ଏବଂ ତାହାର ଜ୍ଞାନର ପରିଧି ବିସ୍ତାରିତ ହୁଏ। ବହି ମନୁଷ୍ୟର ଚରିତ୍ର ଗଠନରେ ମଧ୍ୟ ସହାୟକ ହୁଏ। ମହାନ ବ୍ୟକ୍ତିମାନଙ୍କ ଜୀବନ ପ୍ରତି ପଢ଼ି ଆମେ ତାଙ୍କର ଆଦର୍ଶ ଓ ନୀତିରୁ ପ୍ରେରଣା ପାଉଁ। ଭଲ ବହି ଆମକୁ ସତ୍ୟ, ନ୍ୟାୟ, ଶୃଙ୍ଖଳା ଓ ମାନବତାର ପାଠ ପଢ଼ାଏ। ଏହା ମଣିଷକୁ ଭଲ ନାଗରିକ ହେବାରେ ସହଯୋଗ କରେ। ମୋବାଇଲ ଓ ଇଣ୍ଟରନେଟ୍ ପ୍ରଭାବ ବଢ଼ିଥିଲେ ମଧ୍ୟ ବହିର ଗୁରୁତ୍ୱ କମିନାହିଁ। ବହି ପଢ଼ିବା ମନକୁ ଶାନ୍ତି

ହୋଇଥାଏ ଓ ଏକାଗ୍ରତା ବଢ଼ାଇଥାଏ। ଭଲ ବହି ପଢ଼ିଲେ ମଣିଷ ବି ଏକା ଅନୁଭବ କରେ ନାହିଁ, ସେଥିପାଇଁ କୁହାଯାଏ ବହି ହେଉଛି ମଣିଷର ସର୍ବୋତ୍ତମ ମିତ୍ର।

0: சங்கடனா சுயம் நிதி கட்டுப்பாடு
1: பாரதிய சேனா.
2: ଗ୍ରୀଷ୍ମ ଋତୁ ଆସିଲେ ତାପମାତ୍ରା ବୃଦ୍ଧି ପାଇ ମଣିଷ ଜୀବନ ଉପରେ ବି ବିଭିନ୍ନ ପ୍ରଭାବ ପକାଏ। ଅତ୍ୟଧିକ ଖରା ଓ ତାପ ଦାହ ଶରୀରକୁ ଦୁର୍ବଳ କରିଦିଏ। ଏହି ସମୟରେ ଯଦି ଆମେ ନିଜ ଶରୀରର ସଠିକ୍ ଯତ୍ନ ନ ନେବା, ତେବେ ଅଂଶୁଘାତ, ଜଳଶୂନ୍ୟତା, ଥକାପଣ, ଚର୍ମରୋଗ ଓ ବିଭିନ୍ନ ରୋଗର ସମ୍ଭାବନା ବଢ଼ିଯାଏ। ସେଥିପାଇଁ ଖରାଦିନେ ସଚେତନ ରହି ଶରୀରର ଯଥୋଚିତ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ଖରାଦିନେ ଶରୀରରେ ଅତ୍ୟଧିକ ପାଣିର ଅଭାବ ଦେଖାଦେଇଥାଏ, ତେଣୁ ଅଧିକ ପାଣି ପିଇବା ଆବଶ୍ୟକ। ଲେମ୍ବୁ ପାଣି, ଦହି ପାଣି, ଫଳରସ ଇତ୍ୟାଦି ପାନୀୟ ଶରୀରକୁ ଶୀତଳ ରଖିଥାଏ। ବାହାରକୁ ଯିବା ସମୟରେ ସଦା ସାଙ୍ଗରେ ପାଣି ବୋତଲ ରଖିବା ଉଚିତ। ଗ୍ରୀଷ୍ମକାଳରେ ହାଲୁକା ଓ ପୌଷ୍ଟିକ ଖାଦ୍ୟ ଖାଇବା ଦରକାର। ତରଭୁଜ, କାକୁଡ଼ି, କମଳା ଭଳି ଜଳୀୟ ଫଳ ଶରୀରକୁ ସତେଜ ରଖି ଅତ୍ୟଧିକ ତେଲ ମସଲା ଖାଦ୍ୟରୁ ଦୂରେଇ ରୁହନ୍ତୁ। ଖରାଦିନେ ଗରମ ଯୋଗୁଁ ଅନେକ ଚର୍ମରୋଗ ହେବାର ଆଶଙ୍କା ଥାଏ, ସେଥିପାଇଁ ପ୍ରତିଦିନ ସ୍ନାନ କରିବା ଉଚିତ ଓ ଶରୀରକୁ ସଫା ରଖିବା ଉଚିତ। ହାଲୁକା ସାବୁନ ଓ ମଶ୍ଚରାଇଜର ବ୍ୟବହାର କରିବା ଚର୍ମକୁ ସୁସ୍ଥ ରଖିଥାଏ। ଖରାଦିନେ ନିଜ ଶରୀରର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ସଠିକ୍ ଖାଦ୍ୟ, ପର୍ଯ୍ୟାପ୍ତ ପାଣି, ସ୍ୱଚ୍ଛତା ଓ ସଚେତନତା ଦ୍ୱାରା ଆମେ ଗ୍ରୀଷ୍ମର ତାପଦାହରୁ ନିଜକୁ ସୁରକ୍ଷିତ ରଖିପାରିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେଣୁ ନିଜ ଶରୀରକୁ ସୁସ୍ଥ ରଖିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ।

0: ଶ୍ରୋତାବନ୍ଧୁ, ଆକାଶବାଣୀ ହେଉଛି ଗଣମାଧ୍ୟମର ଏକ ପ୍ରମୁଖ ଓ ପ୍ରାଚୀନ ମାଧ୍ୟମ। ଦୀର୍ଘ 90 ବର୍ଷ ଧରି ଆକାଶବାଣୀ ଲୋକମାନଙ୍କ ମନୋରଞ୍ଜନ, ଶିକ୍ଷା ଓ ସୂଚନା ପ୍ରଦାନର ଏକ ଶକ୍ତିଶାଳୀ ସାଧନ ଭାବେ କାର୍ଯ୍ୟ କରିଆସୁଛି। ଗାଁଠାରୁ ସହର, ଧନୀଠାରୁ ଗରିବ, ସମସ୍ତଙ୍କ ପାଖରେ ସହଜରେ ପହଞ୍ଚି ପାରୁଥିବା ଏହି ମାଧ୍ୟମ ଆଜି ମଧ୍ୟ ନିଜ ଗୁରୁତ୍ୱ ବଜାୟ ରଖିଛି। ଭାରତରେ ଆକାଶବାଣୀ ପ୍ରସାରଣର ଆରମ୍ଭ 1937 ମସିହାରେ ହୋଇଥିଲା। ପରେ 1936 ମସିହାରେ ଅଲ୍ ଇଣ୍ଡିଆ ରେଡ଼ିଓ ଗଠିତ ହେଲା। ସ୍ୱାଧୀନତା ପରେ ରେଡ଼ିଓ ଦେଶର ସାମାଜିକ, ସାଂସ୍କୃତିକ ଓ ଶିକ୍ଷାଗତ ଉନ୍ନତିରେ ବିଶେଷ ଭୂମିକା ନେଲା। କୃଷକମାନଙ୍କ ସକାଶେ କୃଷି କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଓ ସାଧାରଣ ଲୋକଙ୍କ ପାଇଁ ସମ୍ବାଦ ଓ ସଙ୍ଗୀତ ପ୍ରସାରଣ ହେବା ଆରମ୍ଭ ହେଲା। ରେଡ଼ିଓ ସଦା ସାଧାରଣ ଲୋକଙ୍କର ନିକଟତମ ସାଥୀ ହୋଇ ରହିଛି। ପୂର୍ବରୁ ଲୋକମାନେ ରେଡ଼ିଓ ମାଧ୍ୟମରେ ଦେଶ ବିଦେଶର ଖବର ଜାଣୁଥିଲେ। ଯୁଦ୍ଧ, ନିର୍ବାଚନ, ପ୍ରାକୃତିକ ବିପର୍ଯ୍ୟୟ ଭଳି ସମୟରେ ରେଡ଼ିଓ ତୁରନ୍ତ ସୂଚନା ପହଞ୍ଚାଇ ଲୋକଙ୍କୁ ସଚେତନ କରାଇଥାଏ। ସଙ୍ଗୀତ, ନାଟକ, କବିତା, ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଶବାଣୀ ଭାରତୀୟ ସଂସ୍କୃତିକୁ ସୁରକ୍ଷିତ ରଖିଛି। ଟେଲିଭିଜନ, ଇଣ୍ଟରନେଟ୍ ଓ ସୋସିଆଲ ମିଡ଼ିଆର ଯୁଗରେ ମଧ୍ୟ ରେଡ଼ିଓ ନିଜ ସ୍ଥାନରେ ଅକ୍ଷୁର୍ଣ୍ଣ ରଖିଛି। ଏଫ୍ଏମ୍ ରେଡ଼ିଓର ଆଗମନ ପରେ ଯୁବପିଢ଼ି ମଧ୍ୟ ରେଡ଼ିଓ ପ୍ରତି ଆକର୍ଷିତ ହୋଇଛନ୍ତି। ଆଜି ମୋବାଇଲ ଫୋନ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ଲୋକମାନେ ସହଜରେ ଆକାଶବାଣୀ ବା ରେଡ଼ିଓକୁ ଶୁଣିପାରୁଛନ୍ତି। ରେଡ଼ିଓର 90 ବର୍ଷର ଯାତ୍ରା ହେଉଛି ଲୋକମାନଙ୍କ ସହ ଏକ ଆତ୍ମୀୟ ସମ୍ପର୍କର ଯାତ୍ରା। ସମୟ ବଦଳିଥିଲେ ମଧ୍ୟ ଆକାଶବାଣୀ ଲୋକପ୍ରିୟତା କମିନାହିଁ। ଏହା ଆଜି ମଧ୍ୟ ଜ୍ଞାନ, ଶ୍ରଦ୍ଧା ଓ ମନୋରଞ୍ଜନର ଏକ ବିଶ୍ୱସନୀୟ ମାଧ୍ୟମ ଭାବେ ସମସ୍ତଙ୍କ ହୃଦୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାଖଲ କରିଛି।
1: ये हवा चलती है,

ପ୍ରକୃତିର ଅପୂର୍ବ ସୃଷ୍ଟିମାନଙ୍କ ମଧ୍ୟରେ ପକ୍ଷୀମାନେ ଅତ୍ୟନ୍ତ ସୁନ୍ଦର ଓ ଉପକାରୀ। ପ୍ରତିବର୍ଷ ମଇ 14 ତାରିଖରେ ଅର୍ଥାତ୍ ଆଜିର ଦିନରେ ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ପ୍ରବାସୀ ପକ୍ଷୀମାନଙ୍କର ସୁରକ୍ଷା, ସେମାନଙ୍କର ବାସସ୍ଥାନର ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା। ପ୍ରବାସୀ ପକ୍ଷୀମାନେ ଋତୁ ପରିବର୍ତ୍ତନ, ଖାଦ୍ୟ ଓ ଅନୁକୂଳ ପରିବେଶର ସନ୍ଧାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରନ୍ତି। କେତେକ ପକ୍ଷୀ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରନ୍ତି। ଭାରତର ଚିଲିକା ହ୍ରଦ, ଭିତରକନିକା ଓ ଅନ୍ୟାନ୍ୟ ଜଳାଶୟକୁ ପ୍ରତିବର୍ଷ ଅନେକ ପ୍ରବାସୀ ପକ୍ଷୀ ଆସନ୍ତି। ଜଙ୍ଗଲ ଧ୍ୱଂସ, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ଶିକାର କାରଣରୁ ପ୍ରବାସୀ ପକ୍ଷୀମାନଙ୍କ ଜୀବନ ବିପଦରେ ପଡ଼ୁଛି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ଜଳାଶୟ ଓ ପ୍ରାକୃତିକ ବାସସ୍ଥାନକୁ ସଂରକ୍ଷଣ କରିବା ଆବଶ୍ୟକ। ଲୋକମାନେ ପକ୍ଷୀ ଶିକାର ବନ୍ଦ କରିବା ସହ ପରିବେଶ ପ୍ରତି ସଚେତନ ହେବା ଉଚିତ। ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ଆମକୁ ପ୍ରକୃତି ସହ ମିଳିତ ଭାବେ ବଞ୍ଚିବାର ବାର୍ତ୍ତା ଦେଇଥାଏ। ପକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ପରିବେଶକୁ ସୁରକ୍ଷା ପ୍ରଦାନ କରିବା ଆମର ପରମ କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ପ୍ରବାସୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସଚେତନ ହେବା।

ଥୋମାସ୍ ଡି ଭାବରେ ପାଳନ କରାଯାଏ। ୱେଲ୍ସର ପ୍ରସିଦ୍ଧ କବି ଓ ସାହିତ୍ୟିକ ଡାଇଲାନ୍ ଥୋମାସ୍ଙ୍କ ସାହିତ୍ୟ ସୃଷ୍ଟି, କବିତା ଓ ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ଏହି ଦିବସଟି ପାଳନ କରାଯାଏ। ଡାଇଲାନ୍ ଥୋମାସ୍ ତାଙ୍କ ଅଦ୍ଭୁତ କବିତା ଶୈଳୀ, ସଙ୍ଗୀତମୟ ଭାଷା ଓ ଗଭୀର ଭାବନାପୂର୍ଣ୍ଣ ରଚନା ଦ୍ୱାରା ବିଶ୍ୱ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। 1914 ମସିହାରେ ୱେଲ୍ସ ସ୍ୱାନ୍ସି ନଗରରେ ଜନ୍ମ ନେଇଥିବା ଡାଇଲାନ୍ ଥୋମାସ୍ ଛୋଟବେଳୁ ସାହିତ୍ୟ ଓ କବିତା ପ୍ରତି ଆକୃଷ୍ଟ ହୋଇଥିଲେ। ତାଙ୍କ କବିତାରେ ପ୍ରକୃତି, ଜୀବନ, ମୃତ୍ୟୁ ଓ ସ୍ମୃତି, ମାନବର ଭାବନାର ଗଭୀର ଚିତ୍ରଣ ଦେଖିବାକୁ ମିଳେ। ଆଜି ମଧ୍ୟ ତାଙ୍କ କବିତାରେ ଲୋକେ ଭାସିଯାଆନ୍ତି। ତାଙ୍କ ରଚନା କେବଳ କବିତାରେ ସୀମିତ ନଥିଲା, ସେ ଗଳ୍ପ, ନାଟକ ଓ ରେଡ଼ିଓ ସ୍କ୍ରିପ୍ଟ ଲେଖନରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ। ଆଜିର ଦିନରେ ବିଭିନ୍ନ ସ୍ଥାନରେ କବିତା ପାଠ, ସାହିତ୍ୟ ଆଲୋଚନା, ସେମିନାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଛାତ୍ରଛାତ୍ରୀ ଓ ଯୁବ ସାହିତ୍ୟିକମାନଙ୍କୁ ଡାଇଲାନ୍ ଥୋମାସ୍ଙ୍କ ସାହିତ୍ୟ ସମ୍ପର୍କରେ ଜଣାଇବା ଓ ସୃଜନଶୀଳ ଲେଖନ ପ୍ରତି ପ୍ରେରିତ କରିବା ଆଜିର ଦିବସର ମୂଳ ଉଦ୍ଦେଶ୍ୟ। ଡାଇଲାନ୍ ଥୋମାସ୍ଙ୍କ ସାହିତ୍ୟ ଆମକୁ ଜୀବନର ଗଭୀରତା ଓ ଭାବନାର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ଶିଖାଏ। ତାଙ୍କ ରଚନା ଆଜି ମଧ୍ୟ ନୂତନ ପିଢ଼ିକୁ ପ୍ରେରଣା ଦେଇ ଆସୁଛି।

କାର୍ଯ୍ୟକ୍ରମରେ ବର୍ତ୍ତମାନ ସମୟ ହୋଇଯାଇଛି ସ୍ଥାନୀୟ ଖବର ଉପରେ ନଜର ପକାଇବାର। ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ 2026ରେ କଳାହାଣ୍ଡିର ଦେଉଣ୍ଡି ଗ୍ରାମର ଦୀପକ ବେହେରା ଜାତୀୟ ଯୁବ ନେତୃତ୍ୱ ପୁରସ୍କାର 2026ରେ ସମ୍ମାନିତ ହୋଇ କଳାହାଣ୍ଡିକୁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। କଳାହାଣ୍ଡିର ବିଭିନ୍ନ ଯୁବ ନେତୃତ୍ୱ ବିକାଶ ଓ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅନେକବାର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେ ଯୋଗଦାନ କରିଛନ୍ତି। ବ୍ରଜମୋହନ ସାହିତ୍ୟ ସମିତି ତରଫରୁ ଆଜି ସନ୍ଧ୍ୟା 6:30ରେ ମହାରାଜ ବ୍ରଜମୋହନ ଦେଓଙ୍କ ଜୟନ୍ତୀ ପାଳନ କରିବାକୁ ସ୍ଥିର କରାଯାଇଛି। ଡକ୍ଟର ଦାଶରଥୀ ଆଚାର୍ଯ୍ୟ, ଶ୍ରୀମତୀ ଅର୍ଚ୍ଚନା ମିଶ୍ର ପରି ବିଶିଷ୍ଟ ସାହିତ୍ୟିକ ସଭାରେ ଯୋଗଦେବାର ସୂଚନା ରହିଛି। ପାଣିପାଗ। ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ ଆଜି ସର୍ବୋଚ୍ଚ ତାପମାତ୍ରା 43°C ଥିବାବେଳେ ସର୍ବନିମ୍ନ 25°C ରହିବ ବୋଲି ଆଶଙ୍କା କରାଯାଉଛି।

ସମୟ କେବେ ମଧ୍ୟ କାହାକୁ ଅପେକ୍ଷା କରେ ନାହିଁ। ଏବେ ତ ଘଣ୍ଟା ଘଣ୍ଟା ମଧ୍ୟ ସୂଚାଇ ଦେଲାଣି ଯେ ବର୍ତ୍ତମାନ ବିଦାୟ ନେବାର ବେଳ। ଯିବା ପୂର୍ବରୁ ଆପଣଙ୍କୁ କଥା ଦେଉଛୁ, ପୁଣି ଆପଣଙ୍କ ନିକଟକୁ ଫେରିବ ଏକ ନୂତନ ଅଧ୍ୟାୟରେ ଏକ ନୂତନ ରୂପରେ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା, ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି

7660001। ଆପଣଙ୍କ ସୁଚିନ୍ତିତ ମତାମତ ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି 8895994143। ଆଜିର କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଉପସ୍ଥାପକ ନଳିନୀକାନ୍ତ ଦାସ ବର୍ତ୍ତମାନ ଆପଣଙ୍କଠୁ ବିଦାୟ ଚାହୁଁଛୁ। ନମସ୍କାର।

0: କିତୋ ଆସର
1: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:57। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ ସୂଚନା। ଦିନ 12:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିପାରିବେ 12:30। ଶିଳ୍ପୀ ସୁବାସ ଦାସ, ତୃପ୍ତି ଦାସ, ସଙ୍ଗୀତା ମାଝି, ରାଜା ରଥ। ଚାଷର କଥା ପ୍ରଚାର କରିବ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରିବେ 1:20। 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ସାକ୍ଷାତ କରିବୁ 12:00 ଦ୍ୱିତୀୟ ଅଧିବେଶନରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ନମସ୍କାର।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଦିନ 12ଟା। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ମୋହରା କଥାଚିତ୍ରରୁ। ଗାଇଛନ୍ତି କୁମାର ସାନୁ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ବିଜୁ ଶାହା।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତେରେ ନାମ କଥାଚିତ୍ରରୁ। ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଏକ ରିଶ୍ତା ଦି ବଣ୍ଡ ଅଫ୍ ଲଭ୍ କଥାଚିତ୍ରରୁ ସମୀରଙ୍କ ଗୀତ ରଚନା ଏବଂ ନଦୀମ ଶ୍ରବଣଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ।

ଏଥର ଶୁଣନ୍ତୁ। ହାଁ ମେନେ ଭି ପ୍ୟାର୍ କିଆ ହେ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦିଲ୍ ମାଙ୍ଗେ ମୋର କଥାଚିତ୍ରରୁ ସମୀରଙ୍କ ଗୀତ ରଚନା ଏବଂ ହିମେଶ ରେଶମିଆଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ସୋନୁ ନିଗମ ଓ ଅଲକା ୟାଗ୍ନିକ୍।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଥିଲେ ଆପଣମାନେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ପ୍ରଚାର କରୁଛି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସୁବାସ ଦାସ, ଗୀତ ରଚନା କରିଛନ୍ତି ଗୌରୀ ପଟ୍ଟନାୟକ।

0: ଖଡ଼ା ବାହାଡ଼ା ଆଦି ଫଲ୍ମନ୍କେ ଆନିକରି ଗୁଣ କରିକରି ବଜାରରେ ବିକିଲେ ପଇସା ଦୁରା ପାଇପାର୍ମା। ମାଇଜି ଟୁକେଲ୍ମାନେ ଓଷୋ ଗଛର ଚାରା କରିକରି ବି ବିକ୍ରି ବଟା କରବେ ବେଲେ ବି ଖୁବ୍ ଲାଭ ହେଇପାର୍ବା। କାହିଁକା ଯେ କି ଏ ଓଷୋ ଗଛମାନେ ଧୀରେ ଧୀରେ ନେଇ ମିଲ୍ବାର ନା, ଆରୁ ଦେଖ୍ମା ବେଲେ ଚେରିମୂଲି ଓଷୋର ବ୍ୟବହାର ଏବେ ଖୁବ୍ ଲୋକ୍ କର୍ବାକେ ଲାଗୁଛନ୍ ନା। ଏତ୍କି ବେଲେ ଆମେ ଯଦି ଇ ଚାଷ୍କେ କର୍ବାର୍ ଲାଗି ଆଗେଇ ଆଏମା ବେଲେ ଖୁବ୍ ଲାଭ ହେବା, ଇଥିନେ କିଛୁ କହେବାର୍ ନାଇଁ ନା। ଯେନ୍ କ୍ଷେତ୍ ମନ୍କେ ଆର୍ କିଛୁ ବି ଚାଷ୍ ନେଇ ହେବାର୍ ନା, ସେନ୍ତା ଠାନ୍ ମନ୍କେ ଇ ଚାରା ଲଗାବାର୍ ଲାଗି ବଢ଼ିଆ ଠାନ୍ ନା। ଫୁଲ୍ ଚାଷ୍ ଗୁଟେକ ବି ବଢ଼ିଆ ଉପେ, ଯେନ୍ଟାକି ଆମର୍ ଘରେ ବସିଥିଲା ଝିଅ ଭଉଣୀମାନେ ଆରାମ୍ସେ କରିପାର୍ବେ। ଆଜିକାଲ୍ ବିହା ବର୍ପନ୍, ଘର୍ ସମା, ଜନ୍ମଦିନ ମନ୍କେ, ସଭା ସମିତି ମନ୍କେ ଖୁବ୍ ଫୁଲ୍ ଦରକାର ହଉଛେ। ଇତାକେ ଛାଡ଼ିଦେଲେ ଧାର୍ମିକ ଜାଗା ଯେନ୍ତାକି ମନ୍ଦିର ମନ୍କେ ଇ ଫୁଲର ବେଶୀ ଚାହିଦା ଅଛେ। ହେତିର୍ ଲାଗି ଇ ଜାଗା ମନ୍କେ ବରଷ ଯାକ ସବୁବେଳେ ପୂଜାର୍ ଲାଗି ଦରକାର ହେସି। ଇଟା ବରଷ ଯାକ କମେଇବାର ଧନ୍ଦାବାଡ଼ି ଗୁଟେ ନା। ରେଶମ ସୂତା ସବୁଠାନୁ ଦାମିକିଆ ସୂତା, ଇତାର ବଜାରର ଦାମ ଖୁବ୍ ବେଶୀ। ଆମେ ଇ ସୂତା ପାଇବାର୍ ଲାଗି ରେଶମ କିରା ଚାଷ କରିପାର୍ମା ବେଲେ ବସିଥାଇକରି ପଇସାନେ ମାଲାମାଲ ହେଇଯିବାରଟା ନା। ଗାଁ ମନ୍କେ ଫଲ୍ ଚାଷ ଆରୁ ଶାଗଡାଲ୍ ଚାଷର ଖୁବ୍ ଚାହିଦା ରହିଛେ। ଏଥିର୍ଲାଗି ଇତାକେ ବି ବେପାର ହେପାସେ କଲେ ପଇସା ଦୂରା ପାଇତେ। ଫଲ୍ ମନ୍କର ଭିତରେ ଲେମ୍ବୁ, କମଲା, ଆମ, ଫନସ, ବେଲ, ଗୁଲିଜାମ, ଅଁଲା ଯେନ୍ଟା ମାନେ ଖୁବ୍ ଖୁବ୍ ଫଲ୍ ଦେସି କରଲେ ଅଧିକ ଲାଭ ହେବା। ଯଦି ଇମାନଙ୍କର ଠିକ୍ କରି ସୁରକ୍ଷିତ ଜାଗାନେ ଭଲ୍ କରି ଯତ୍ନ କରିକରି ରଖ୍ମା ବେଲେ ଅଧିକ ଦିନ ତକ୍ ରହିପାର୍ବା। ଇତାକେ ନେଇକରି ଗୋଟେ ଛୋଟକାଟିଆ ବେପାର ହେଇପାର୍ବା। ମାତର୍କ ଇତାକେ ରଖ୍ବାର ଉପେ ମାନେ ନେଇ ଜାନିକରି ଖୁବ୍ ଖୁବ୍ ଫଲ୍ ଆରୁ ପନିପରିବା ମାନେ ବି ଫିକ୍ନା ଯାଉଛେ। ଆମେ ଯଦି ଇତାକେ କେମିତି କରି ଖୁବ୍ ଦିନ ତକ୍ ସାଇତି କରି ରଖିପାର୍ମା ସେ ବିଷୟରେ ଟ୍ରେନିଂ ନେମା ବେଲେ ସେଟା ମାନଙ୍କର କ୍ଷତ ନେଇ ହିଏ ନା। ମହୁମାଛି ପାଳନ କରବାରଟା ପୁଣି ସହଜ ଉପେ, ଯେନ୍ଟାକି ଆମର ଜୀବନ ମାନେ ଆରାମସେ କରିପାରିବେ। ଇଥିର୍ ଲାଗି ପହିଲା ପହିଲା ଟ୍ରେନିଂ ନେବାକେ ପଡ଼ବା, ପଛେ ଯାଇକରି କରଲେ ଆମେ ଆର୍ ଅଧିକ ଲାଭ କରିପାର୍ମା। ଇ ଚାଷ କରବାର୍ ଲାଗି ହେଲେ ପାଖେନେ ରସ ବାହାରୁଥିବା ବଗିଚା କରବାକେ ପଡ଼ବା, ଆର୍ ଇ ବଗିଚାନୁ ବାହାରୁଥିବାର ଫଲ୍ ମନ୍କେ ବଜାରରେ ବିକିକରି ଅଲଗା ପଇସା ଦ୍ୱାରା ବି ପାଇପାର୍ମା। ମହିଳାମାନେ ରନ୍ଧାବଢ଼ା କଲା ବେଲ୍କେ ବେଶୀ ମସଲା ଉପରେ ଜୋର୍ ଦେସନ୍। ହେତିର୍ ଲାଗି ଇ ମସଲା ବନାବାର୍ ଲାଗି ବି ଯଦି ମା ଭଉଣୀମାନେ ଉଦ୍ୟୋଗ ଗୁଟେ କରବେ ବେଲେ ଲାଭେ ଲାଭ ହେଇଯାତା। ତ ଆମର ଅଞ୍ଚଳରେ ବ୍ୟବହାର ହଉଥିବାର ଧନିଆ, ଜିରା, ଗୋଲମରିଚ, ଖାଲି ମରିଚ ଆଦି ଜିନିଷ୍ ପାଇବାର୍ ଲାଗି ଆମେ ଘରେ ବାହାରଆଡ଼େ ବି ଜାଗାଠାନ୍ ଖଣେ କଛେ ବେଲେ ଚାଷ୍ କରିପାର୍ମା, ଆରୁ ସେଥିନୁ ବାହାରିଲାଟା ମନ୍କେ ଗୁଣ କରିକରି ବଜାରରେ ବିକି ପାର୍ମା। ମାତର୍କ ଯେନ୍ସି ଫ୍ୟାକ୍ଟରୀ ବନାବାର ଆଗ୍ନୁ ତାର୍ ବିଷୟରେ ଅଧିକ କଥା ଜାଣିଥିମା ବେଲେ ବେପାରଟା ଆର୍ ଅଧିକ ଭଲ୍ ହେବା। ଆମେ ଏବେ ଯେନ୍ ସବୁ କଥାମାନେ ଜାଣିଲୁ ତାକେ ଶୁଣିକରି କାମେ ଲଗାଲେ ଯାଇ ହେବା।
1: ଚାଷର କଥା ଶୁଣୁଥିଲେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ। ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବା।
1: ଆକାଶବାଣୀ ଭବାନୀ ପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆଜି ଏଥିରେ ଶୁଣନ୍ତୁ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଏହି ବିରତି ପରେ
2: पॉडकास्ट और वायरल रील्स के शोर में सोचो असली ओजी कौन है। बॉस रेट्रो इज द न्यू कूल और इंडिया का सबसे पहला ट्रेंड सेटर है अपना आकाशवाणी। वही सुकून वाली वाइब, म्यूजिक और सॉलिड इन्फो पूरे 90 सालों से नॉन स्टॉप ट्रेंडिंग। ट्यून इन करो क्योंकि लेजेंड्स कभी आउटडेटेड नहीं होते। आकाशवाणी 90 ईयर्स से इंडिया की ओरिजिनल आवाज।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା

ଆକାଶବାଣୀ ଅନେକ କାର୍ଯ୍ୟକ୍ରମ ପରଶ ଦିଏ ଆପଣଙ୍କର ମନ ଜାଣି ଆକାଶବାଣୀ ଆକାଶବାଣୀର ନବେବର୍ଷ ପୂର୍ତ୍ତିର ଆପଣଙ୍କୁ ଢେର ଅଭିନନ୍ଦନ ଏବଂ ଶୁଭେଚ୍ଛା। ପ୍ରତିଥର ପରି ଏଥର ବି ଆପଣ ଫୋନ୍ ମାଧ୍ୟମରେ ଯୋଡ଼ି ହୁଅନ୍ତୁ, ଏହା ହିଁ ଆମର ଇଚ୍ଛା। ଶକ୍ତିରୂପା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମର ଆଜିର ଆଉ ଏକ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ ଓ ଦୀପ୍ତିମୁନ୍ର ନମସ୍କାର ନମସ୍ତେ ଝୁଆର।

ସମ୍ପର୍କର ସ୍ୱତନ୍ତ୍ର ଥାକରେ ଆଜି ଆମେ ରଖିଛୁ ଚଳଚ୍ଚିତ୍ର ସୁନା ପଞ୍ଜୁରୀ ଓ ମାନିନୀ, ଏବଂ ଆମ ଫୋନ୍ ନମ୍ବର 2 6 6 7 0 2 9 5 6 2 3, ଅନ୍ୟଟି 2 9 5 6 2 8। ଏଥର ଆମେ ପଢ଼ିବା ସମ୍ପର୍କର ପାଠ। ଇସାରା ତ ଆମକୁ ମିଳୁନି ଫୋନ୍ ଆସିଛି ବୋଲି, ତ ଆସିବ ଆମେ ଆଶା କରିବା। ତେବେ ଯେଉଁଠି ପହଞ୍ଚି ପାରେନି ପବନ ପାଣି, ସେଠି ପହଞ୍ଚିଯାଏ ଆକାଶବାଣୀ। ଆପଣଙ୍କ ପାଖକୁ ନଈ ନାଳ ବଣ ପାହାଡ଼ ଡେଇଁ ପହଞ୍ଚିଯାଏ ଯିଏ, ଆକାଶବାଣୀ ହିଁ ତ ସିଏ। ସକାଳୁ ଆକାଶବାଣୀର ସ୍ୱର ଶୁଭା ଗଲେ, ଘର ସାରା ତାର ସ୍ୱର ପହଁରି ବୁଲିଲେ ଆପଣଙ୍କୁ ଆନନ୍ଦ ଲାଗୁଥିବ ନିଶ୍ଚୟ, ଯେହେତୁ ଆପଣ ଆକାଶବାଣୀକୁ ଖୁବ୍ ଭଲ ପାଆନ୍ତି, ତେଣୁ ହିଁ ତ ଜୀବନ ଗଢ଼ନ୍ତି। ତେବେ ଆମ ଭଉଣୀମାନଙ୍କ ଅପେକ୍ଷାରେ ଏହି ଗୀତଟି।

0: ଗୀତା ସହ ଆମେ ଜାଣିବା କୋଉ ଭଉଣୀ ଫୋନ୍ କରିଛନ୍ତି। ହ୍ୟାଲୋ ହ୍ୟାଲୋ, ଭଉଣୀମାନେ ତ ଚେଷ୍ଟା କରୁଛନ୍ତି, ଆଶା କରୁଛୁ ସେମାନେ ଆମ ପାଖକୁ ପହଞ୍ଚି ଯାଇପାରନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, ତମ ନାଁ କହ।
1: ଲକ୍ଷ୍ମୀପ୍ରିୟା ସାହୁ।
0: ଲକ୍ଷ୍ମୀପ୍ରିୟା ଭଉଣୀ, ଗଲା ଥର ବି ଫୋନ୍ କରିଥିଲ କିନି? ଭୀମକେଲା। ଏ ଭୀମକେଲା କେନ୍ ପାଖେ ଅଛି?
1: ରୁପ୍ରା ରୋଡ।
0: ଓହୋ, ରୁପ୍ରା ରୋଡ। ଆଜି କେନ୍ ଗୀତ ଶୁଣବ? ସୁନା ପଞ୍ଜୁରୀର ଯେନ୍ ଗୀତ ହେଲେ ବି ଚଲବା। ହଁ, ପାଠ ତ ପଢୁଛ ନି କେଁ? ଓ, ଆଇ ଅଜା ଘରକେ ଆସିଛ ବେଲେ ତ ବଡ଼ା ମଜା ନି କେଁ? ପାକେଲପଡ଼ା। ଓହୋ, ପାକେଲପଡ଼ା। ହଁ, ଆପଣ ତମର ଆଇ ନା ସୁମିତ୍ରା ତ? ତ ଏଇ ଦିନ ସାରା କାଣା କରୁଛ? ଆଇ ସଙ୍ଗେ ଖେଲୁଛ କି ତମେ ସାଙ୍ଗ ସାଙ୍ଗ ତମର ଭାଇ ଭଉଣୀ ମାନେ ଖେଲୁଛ? ଓହୋ, ପାଠ ପଢ଼ୁସ। କେତେ କେତେବେଳେ ପଢ଼ସ?
1: ସକାଳେ, ବେଲୁକା, ରାତି।
0: ବା, ତିନ ଥର ପଢ଼ସ, ବଢ଼ିଆ ନା ନି କେଁ? ଖେଲାଖୁଲି ବି ଖେଲବାର ତ କଥା ନିଶ୍ଚେ, ପଢ଼ବାର ବି କଥା, ଖାଇବାର ବି କଥା ନି କେଁ? ନି ଖେଲେ କେନ୍ତା ହେବା? ଗୋଡ଼ ହାତ ତ ଏନ୍ତା ଜାମ ହେଇଯିବ ନା? ତ କେନ୍ କେନ୍ ଖେଲ ଖେଲସ? ଓ, ବ୍ୟାଟ ବଲ୍ ଖେଲସ? ବାହ, କେନ୍ତା ଲାଗ୍ସି ବ୍ୟାଟ ବଲ୍ ଖେଲେ? ଆର କାଣା ଭଲ? ଦୌଡ଼ା ଦୌଡ଼ି କରସ କିନି ସକାଳୁ? ଟିକେ ଦୌଡ଼ି ତ କିନି ଅଜା ସାଙ୍ଗେ? ଦୌଡ଼ିଲେ ଭଲ କିନି? ସକାଳ ସକାଳ ଥଣ୍ଡା ପବନ ବୁହୁଥିସି? ହଁ, ତ ଗରମ ହେନ କେନ୍ତା ଅଛେ?
1: ଗରମ ହଉଛେ
0: ହଉଛେ ଯେ ଅଜା ଘରେ ତ ମଜା ନା, ହେତକି ନେଇ ଲାଗୁଥିବା ଗରମ କିନି? ହଁ, ତ ଆମ ଖୋଉଛ କି ନେଇ? ଇ ଖରାନେ ଆଇସ୍କ୍ରିମ ନେଇ ଖାଇବ, ଖାସି ହେବା। ଓ, ବେଲେ ସୁନା ଝିଅ ଲକ୍ଷ୍ମୀପ୍ରିୟା ଭଉଣୀ ନି କେଁ? ତମେ ସୁନା ଝିଅ ତ? ଆରୁ ମା ବାପା ସବୁ ଭଲ ଅଛନ୍? ହଁ, ଆରୁ ତମେ କାଣାନୁ ଗପ ଶୁଣୁଛ କିନି ଅଜା ଠାନୁ ଆଇ ଠାନୁ? ମୋବାଇଲ ନେଇ ଦେଖବାର ତ? ମୋବାଇଲ ଦେଖୁଛ କି ନାଇଁ? ଓହ, ବେଲେ ତ ଆର ବଢ଼ିଆ ଝିଅ ନି କେଁ? ବେଲେ ପାଠ ବି ବେଶୀ ପଢ଼ବ, ଖେଲସ ବି ତ ବଢ଼ିଆ କରି ନି କେଁ? ଆର କାଣା ଭଲ ଲାଗ୍ସି? କାଣା ଖାଇବା ଲାଗି ବେଶୀ ଭଲ ଲାଗ୍ସି? ବାହ, ଖରା ମାସେ ତ ପଖାଲ ଭାତ। ଆର କାଣା, ବଡ଼ି ଭଜା କି ଶାଗ ଖାଇସ କି ନି? ସବୁ ପନିପରିବା ଖାଇସ ତ? ବଢ଼ିଆ କଥା ହଉଛ ତମେ, ତମର ସେ ହଁ ହଁ ବଢ଼ିଆ ଲାଗ୍ଲା, ଆମେ ବି ହଁ ହଁ ଖୁସି ହେଇଗଲୁ ନି କେଁ? ହଁ, ଆଉ ଗୀତ ଗୁତା ଗାଇସ କି ନେଇ? ଅଜା ପାଖେ ଟିକେ ଶିଖି ପକ ଖରା ମାସେ। ହଁ, ଗାଉ ନି କେଁ?
1: ଭାରତ ଭାଗ୍ୟ ବିଧାତା, ପଞ୍ଜାବ ସିନ୍ଧୁ, ଗୁଜୁରାଟ, ମରାଠା, ଦ୍ରାବିଡ, ଉତ୍କଳ, ବଙ୍ଗ, ସିନ୍ଧୁ, ହିମାଚଳ, ଯମୁନା, ଗଙ୍ଗା, ଉଚ୍ଚଳ, ଜଳଜିତ, ରଙ୍ଗ, ସବ ଶୁଭ ନାମେ ଆଜି, ସବ ଶୁଭ ଆଶିଷ ମାଗେ, ଗାଏ ତବ ଜୟ ଗାଥା, ଜଣା।

0: ହ୍ୟାଲୋ, ଲକ୍ଷ୍ମୀପ୍ରିୟା ଭଉଣୀ ତ ଫୋନ୍ କରିଥିଲେ, ଆମର ସାଙ୍ଗେ କଥା ହେଲେ, ବହୁତ ସୁନ୍ଦର କରି ବଢ଼ିଆ ବଢ଼ିଆ କଥା କହିଲେ। ଆଉ ଛୁଆମାନେ ଏନ୍ତା ହିଁ ରହିବାର କଥା, ଖେଳିବାର କଥା, ବଢ଼ିଆ ଖାଇବାର କଥା, ଆଉ ଅଜା ଏ ସଙ୍ଗେ ମିଶିକରି ରହିବାର କଥା। ତ ତାଙ୍କର ପସନ୍ଦର ଗୀତ ଆମେ ଏବେ ତାଙ୍କେ ନିଶ୍ଚେ ଶୁଣାମୁ।
1: ହ୍ୟାଲୋ
0: ହ୍ୟାଲୋ, ଓ ଆପଣ ଅଛନ୍ କେଁ? ଫୋନ୍ ଲାଇନ୍ରେ ଅଛନ୍? ହ୍ୟାଲୋ, ତାଙ୍କର ପସନ୍ଦର ଗୀତ ଆମେ ତାଙ୍କର ପାଖେ ପଠେଇ ଦଉଛୁ। ଆମର କଥା ଚୁପଚାପ ଶୁଣୁଥିଲେ ଲକ୍ଷ୍ମୀପ୍ରିୟା ଭଉଣୀ, ଆଉ ଆମେ ଜାଣି ନେଇ ପାରିଥିଲୁ। ହ୍ୟାଲୋ,

सब पीतल सम दस्ता मिठाई हाथ रे देले गाल रे देवी कोटिए चुमा।

0: ଲକ୍ଷ୍ମୀପ୍ରିୟା ଭଉଣୀ ଗୀତଟି ଶୁଣି ହୋଇଯାଇଥିବେ ଖୁସି, ଦେଇଥିବେ ଟିକେ ହସି। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର।
1: ନମସ୍କାର ମ୍ୟାମ,
0: କେସେ ହୋ ଆପ?
1: ବହୁତ ଅଛି ହୁଁ, ଔର ଆପ କେସେ ହୋ? ମୈନେ ଆଜ ପୁରା ପାଗଲପନ ତକ ହଦ ତକ ମୈନେ ମାନେ ଆଜ ପତା ନହିଁ, ଆପ ପୁଛୋ ମତ, ମୁଝେ ଆପସେ ଫୋନ କରନା ହେ କରନା ହେ ବାତ କରନା ହେ ବାତ କରନା ହେ। ଇସଲିଏ ଦେଖୋ, ଯହାଁ ଚାହା ହୋତା ହେ ଵହାଁ ରହା ହୋତା ହେ, ଔର ମେରା ଫୋନ ଲଗ ଗୟା। ଅଭି ମୈଁ ଶାୟରୀ ବୋଲୁଁ?
0: ହଁ ଜରୁର ବୋଲିଏ।
1: ओके वंस अगेन नमस्कार मैम।
0: नमस्कार।
1: ओके तो शायरी ऐसी है,
0: पहले सुनिए आप कौन सा गाना सुनेंगे।
1: ठीक है, नहीं मैं पहले शायरी बोल देती हूँ, फिर आप आपके हिसाब से मुझे गाना बता देना। ठीक है

0: ଟିକେ ଗୀତ ଅଛି, ସୁନା ପଞ୍ଜୁରୀ ଅଛି ଏବଂ ମାନିନୀ ଅଛି।
1: ବାସ ଏତିକି।
0: କିନ୍ତୁ ଆଜି ଆମେ ଆପଣଙ୍କୁ ଗୀତଟିଏ ଶୁଣେଇ ପାରିବୁନି, ଆର ଥର ପାଇଁ ଗୀତ ରହିଲା।
1: ହଁ ଆଜି କଣ ପ୍ରୋବ୍ଲେମ ଅଛି? ଠିକ ଅଛି, ଆପଣ ମୋ ପାଇଁ ଗୋଟେ ଗୀତ ଗାଇଦେଲେ, ଆମେ ସେଇଥିପାଇଁ ବେଶୀ କଥା ହେଇଗଲେ, ତ ମୁଁ ଆପଣଙ୍କ ସହିତ କଥା ହେଇଗଲି, ସେଇଟା ମୋ ପାଇଁ କାଫି। ଆଉ ଗୀତ ଆମେ ନେକ୍ସଟ ଟାଇମ୍ ମୁଁ ଶୁଣିବି, ଆପଣଙ୍କର ଉଦ୍ଧାର ରହିଲା। ଠିକ ଅଛି,
0: ହଉ ଆପଣଙ୍କ ପାଖକୁ ଯାଉଛି। ଠିକ ଅଛି
1: ଠିକ ଅଛି, ଓକେ। ସମସ୍ତଙ୍କୁ ୱାନ୍ସ ଅଗେନ୍ ନମସ୍କାର ମ୍ୟାମ୍, ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା।
0: ଆଉ ଗୀତ ଆପଣଙ୍କ ପାଖକୁ ପହଞ୍ଚୁଛି।
1: ଓକେ ମ୍ୟାମ୍, ବାଏ, ରହିଲି।
0: ବାଏ ବାଏ।

ହ୍ୟାଲୋ ହ୍ୟାଲୋ, ଏବେ ଭାତ ଖାଇ ସାରିଲ ନା? ଭାତ ଖାଇ ସାରିଲ ନା? କେଁ କେଁ ତରକାରୀ ଖାଇଲ? କେଁ ତରକାରୀ ଖାଇଲ ଗୋ? କୁନି ଫୁଣି ପଲ୍ଲବୀ ଫୁଣି ଆମ ସହିତ କଥା ହେଉଥିଲେ। ଦେଖିବା ଆଉ କିଏ ଫୁଣି ଫୋନ୍ କରିଛନ୍ତି, ସେ କ'ଣ କହୁଛନ୍ତି। ଫୋନ୍ଟି ତ କଟିଯାଇଛି। ତେବେ ଅପେକ୍ଷା କରିବା, ଆହୁରି ଫୋନ୍ ଆସୁଛି କି? ଚେଷ୍ଟା ତ ଜାରି ରଖିଥିବେ, ସମୟ ବି ଆସ୍ତେ ଆସ୍ତେ ସରି ଆସୁଛି। ତେବେ ଏଠି ଆମ ପସନ୍ଦର ଗୀତଟିଏ ଆପଣଙ୍କ ପାଇଁ।

ଆକାଶବାଣୀ, ଆମେ ଓ ଆପଣ ଗୋଟିଏ ସୂତ୍ରରେ ବନ୍ଧା, ତେବେ ସେହି ବନ୍ଧନକୁ ଚିରଶାଶ୍ୱତ ରଖିବା ଆମର ଦାୟିତ୍ୱ। ହେଲେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଲେଖି ପଠାଇବାର ଦାୟିତ୍ୱ କେବଳ ଆପଣଙ୍କର, ତେଣୁ ଶକ୍ତିରୂପା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମକୁ ନେଇ ନିଜ ଭାବ ଦେବେ। ଏଥର ଏଠୁ ଉଠିବାର ଅନୁମତି ନେଇ ରହୁଛୁ। ଦୀପ୍ତିମୁନ୍, ନମସ୍କାର, ନମସ୍ତେ, ଝୁଆର।

ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣୁଥିଲେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ।

0: ଆକାଶବାଣୀ ଭବାନୀ ପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ

ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ

0: ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ ଆବାସ ଅର୍ଗାଚି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି ହସନ୍ ପ୍ରମୁଖ ଯୋଗ ଦେଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟି ଏହି ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନବସୃଜନ ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନେ ଅଂଶଗ୍ରହଣ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କୁ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇ ବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର 37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି।

0: ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ୍ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନ୍ଙ୍କ ନାମ ଘୋଷଣା କରାଯାଇଛି। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ବିଶ୍ୱର 12 ନମ୍ବର ମାନ୍ୟତାପ୍ରାପ୍ତ ଦୁଇଥରର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଡେନମାର୍କର ଆମିଲିଏ ସ୍କୁଲ୍ସଙ୍କୁ ସିଧାସଳଖ 21-13, 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଆକାନେ ଆମାଗୁଚିଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ଏବଂ ଚିରାଗ ମାଲେସିଆ ପ୍ରତିପକ୍ଷଙ୍କୁ ହରାଇ ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ଆପତ୍ତି ଉଠାଇଛି। ନୂଆଦିଲ୍ଲୀଠାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଗତ 22 ବର୍ଷ ହେଲା ଶ୍ରୀ ଗାନ୍ଧୀ ସାଧାରଣ ଜୀବନ ବିତାଉଥିଲେ ମଧ୍ୟ 54 ଥର ବିଦେଶ ଗସ୍ତ କରିଛନ୍ତି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି, ଶ୍ରୀ ଗାନ୍ଧୀ ବିଦେଶ ଗସ୍ତ ପାଇଁ ବ୍ୟକ୍ତିଗତ ଭାବେ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ଵିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India asserts BRICS expected to play a constructive role amid global uncertainty and economic challenges. Two-day BRICS foreign ministers meeting begins in New Delhi. India and UAE set to take bilateral ties to next level during Prime Minister Narendra Modi's visit to Abu Dhabi tomorrow. Congress leader V.D. Satishan to be Chief Minister of Kerala. Home Minister Amit Shah says India has emerged as a global leader and first responder in disaster management. U.S. President Donald Trump and Chinese President Xi Jinping hold crucial talks in Beijing. Iran war, global energy crisis, tariffs and trade tensions high on agenda. And in badminton, India's P.V. Sindhu and men's doubles pair of Sattvik Sairaj Ranki Reddy and Chirag Shetty enter quarterfinals of Thailand Open. India today asserted that expectations are growing for BRICS to play a constructive role amid global uncertainty and economic challenges. External Affairs Minister Dr. S. Jaishankar stated this in his opening remarks on the commencement of the two-day BRICS foreign ministers meeting in New Delhi today. The meeting is being chaired by Dr. Jaishankar. Foreign ministers and heads of delegation from BRICS member countries and partner nations are participating in the meeting. Speaking on the occasion, External Affairs.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25ଟି ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 ତାରିଖରେ 2 ବର୍ଷ ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ବର୍ଷର ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ବର୍ଷରେ ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ

ଅତିରିକ୍ତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ ସିବିଏସ୍ଇ, ଆଇସିଏସ୍ଇ ଓ 9 ବିଏସ୍ସି ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 17 ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ

ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲୋକରେ ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ ବଡ଼ଟୋ। କଥାଚିତ୍ରରୁ ଶୁଣନ୍ତୁ, ଗାଇଛନ୍ତି ସୋନୁ ନିଗମ, ରୂପକୁମାର ରାଠୋଡ, ଅରିଜିତ ସିଂହ ଓ ସାଥୀ। ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନ୍ନୁ ମଲ୍ଲିକ ଓ ମିଥୁନ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ବାଗିପୁର କଥାଚିତ୍ରରୁ ଗାଇଛନ୍ତି ଷ୍ଟେଭିନ୍ ବିନ୍, ଗୀତ ରଚନା କରିଛନ୍ତି ସମୀର ଅଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ସିଦ୍ଧାନ୍ତ ମିଶ୍ର।

ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଅପରାହ୍ନ 3ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ଭବାନୀ ପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ଅପରାହ୍ନ 5 ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ବିଜ୍ଞାନିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ।

ତେବେ ଶ୍ରୋତାବନ୍ଧୁ, ଆଜିର ଭାରତ ବିଜ୍ଞାନ ଏବଂ ପ୍ରଯୁକ୍ତିର କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ବିଶ୍ୱ ମଞ୍ଚରେ ଭାରତ ନିଜର ସ୍ଥାନ ଆହୁରି ଶକ୍ତିଶାଳୀ କରୁଥିବା ବେଳେ କିଛି ବିଜ୍ଞାନ କ୍ଷେତ୍ର ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଏହାମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ପ୍ରଯୁକ୍ତି, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ନିର୍ମାଣ ଏବଂ ସୁରକ୍ଷିତ ଉପଗ୍ରହ ଯୋଗାଯୋଗ ଓ ମାନବ ଅନ୍ତରୀକ୍ଷ ଯାତ୍ରା ପ୍ରମୁଖ। ପ୍ରଥମେ ଅନ୍ତରୀକ୍ଷ ପ୍ରଯୁକ୍ତିକୁ ନେଲେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ବିଶ୍ୱରେ ନିଜର କ୍ଷମତା ପ୍ରମାଣ କରିଛି। ଚନ୍ଦ୍ରଯାନ ଏବଂ ଆଦିତ୍ୟ ମିଶନ ପରି ବର୍ତ୍ତମାନ ଗଗନଯାନ ମିଶନ ଉପରେ ସମସ୍ତଙ୍କର ନଜର ରହିଛି। ଏହି ମିଶନ ମାଧ୍ୟମରେ ଭାରତ ପ୍ରଥମ ଥର ପାଇଁ ନିଜ ମାନବଙ୍କୁ ଆନ୍ତରିକ୍ଷକୁ ପଠାଇବାକୁ ପ୍ରସ୍ତୁତି ନେଉଛି। ଦ୍ୱିତୀୟତଃ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ କ୍ଷେତ୍ର ଆଜିର ବିଜ୍ଞାନର ସବୁଠାରୁ ଆଧୁନିକ ଅଂଶ ଭାବରେ ଦେଖାଯାଉଛି। ସାଧାରଣତଃ କମ୍ପ୍ୟୁଟରଠାରୁ ଅନେକ ଗୁଣ ଦ୍ରୁତ ଗଣନା କରିପାରୁଥିବା ଏହି ପ୍ରଯୁକ୍ତି ଭବିଷ୍ୟତରେ ଚିକିତ୍ସା, ସୁରକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ବିପ୍ଳବ ଆଣିପାରେ। ଭାରତ ସରକାର ମଧ୍ୟ ଜାତୀୟ କ୍ୱାଣ୍ଟମ୍ ମିଶନ ମାଧ୍ୟମରେ ଏହି ଗବେଷଣାକୁ ଗୁରୁତ୍ୱ ଦେଉଛନ୍ତି। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜି ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ଶିକ୍ଷା, ଚିକିତ୍ସା, ବ୍ୟାଙ୍କିଂ, ମିଡିଆଠାରୁ ଆରମ୍ଭ କରି ମୋବାଇଲ୍ ଆପ୍ଲିକେସନ୍ ପର୍ଯ୍ୟନ୍ତ ସବୁଠାରେ ଏଆଇର ବ୍ୟବହାର ବଢ଼ୁଛି। ଭାରତୀୟ ଯୁବପିଢ଼ି ଏହି କ୍ଷେତ୍ରରେ ନୂଆ ନୂଆ ଆବିଷ୍କାର ମଧ୍ୟ କରୁଛନ୍ତି। ଏହାସହ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ମଧ୍ୟ ଭାରତ ବିଶେଷ ଗୁରୁତ୍ୱ ଦେଉଛି। ମୋବାଇଲ୍, କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ମୂଳ ଅଂଶ ହେଉଛି ସେମିକଣ୍ଡକ୍ଟର ଚିପ୍। ଭବିଷ୍ୟତରେ ଭାରତ ନିଜେ ଏହି ଚିପ୍ ତିଆରି କରି ବିଶ୍ୱ ବଜାରରେ ନୂଆ ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସୁରକ୍ଷିତ ଉପଗ୍ରହ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତଗତିରେ ଗବେଷଣା କରୁଛି। କ୍ୱାଣ୍ଟମ୍ କମ୍ୟୁନିକେସନ୍ ମାଧ୍ୟମରେ ଭବିଷ୍ୟତରେ ଅଧିକ ସୁରକ୍ଷିତ ଡିଜିଟାଲ ସଂଯୋଗ ସମ୍ଭବ ହେବ। ସମଗ୍ର ଭାବରେ କହିବାକୁ ଗଲେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଏହି ଅଗ୍ରଗତି ଦେଶକୁ ନୂଆ ଉଚ୍ଚତାକୁ ନେଉଛି। ଯୁବ ବୈଜ୍ଞାନିକମାନଙ୍କର ପରିଶ୍ରମ ଏବଂ ସରକାରଙ୍କ ପଦକ୍ଷେପ ଭବିଷ୍ୟତରେ ଭାରତକୁ ବିଶ୍ୱ ବିଜ୍ଞାନ ମଞ୍ଚରେ ଆହୁରି ଶକ୍ତିଶାଳୀ କରିବ। ତେବେ ଶ୍ରୋତାବନ୍ଧୁ, ଭାରତର ଆନ୍ତରିକ୍ଷ ଗବେଷଣା କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ। ମାନବ ସହିତ ଆନ୍ତରିକ୍ଷ ଯାତ୍ରା କରିବାର ସ୍ୱପ୍ନ

ଲକ୍ଷ୍ୟକୁ ସାକାର କରିବା ପାଇଁ ଚାଲିଥିବା ଗଗନଯାନ ମିଶନର ଦ୍ୱିତୀୟ ଏୟାରଡ୍ରପ୍ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ପରୀକ୍ଷା ମାଧ୍ୟମରେ ଭାରତ ନିଜର ମାନବ ଆନ୍ତରିକ୍ଷ ଯାତ୍ରା ପ୍ରସ୍ତୁତିରେ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଗଗନଯାନ ହେଉଛି ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ। ଏହି ମିଶନ ମାଧ୍ୟମରେ ଭାରତୀୟ ଅନ୍ତରୀକ୍ଷଚାରୀମାନଙ୍କୁ ପୃଥିବୀର କକ୍ଷପଥକୁ ପଠାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆମେରିକା, ରୁଷ, ଚୀନ ପରେ ଭାରତ ମଧ୍ୟ ଏହି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିବାକୁ ଯାଉଛି। ଏହା କେବଳ ଏକ ବିଜ୍ଞାନ ପରୀକ୍ଷା ନୁହେଁ, ବରଂ ଦେଶର ଗୌରବ ଏବଂ ଆତ୍ମନିର୍ଭରତାର ପ୍ରତୀକ। ସଫଳ ହୋଇଥିବା ଏହି ଏୟାରଡ୍ରପ୍ ପରୀକ୍ଷାରେ କ୍ରୁ ମଡ୍ୟୁଲର ପାରାସ୍ୟୁଟ୍ ବ୍ୟବସ୍ଥା ଏବଂ ରିକଭରି ସିଷ୍ଟମକୁ ଯାଞ୍ଚ କରାଯାଇଥିଲା। ଭାରତୀୟ ବାୟୁସେନା ଚିନୁକ୍ ହେଲିକପ୍ଟର ସହଯୋଗରେ ଏହି ପରୀକ୍ଷା କରାଯାଇଥିଲା। ଉଚ୍ଚ ଆକାଶରୁ କ୍ରୁ ମଡ୍ୟୁଲକୁ ଛଡ଼ାଯିବା ପରେ ପାରାସ୍ୟୁଟ୍ ସଠିକ୍ ଭାବରେ ଖୋଲିଥିଲା ଏବଂ ମଡ୍ୟୁଲ ସୁରକ୍ଷିତ ଭାବରେ ଭୂମିକୁ ଅବତରଣ ମଧ୍ୟ କରିଥିଲା। ଏହାଦ୍ୱାରା ପ୍ରମାଣ ମିଳିଛି ଯେ ଭବିଷ୍ୟତରେ ଅନ୍ତରୀକ୍ଷରୁ ଫେରୁଥିବା ଅନ୍ତରୀକ୍ଷଚାରୀମାନଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ନିର୍ଭରଯୋଗ୍ୟ ହେବ। ଅନ୍ତରୀକ୍ଷ ଯାତ୍ରାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ମଣିଷଙ୍କ ସୁରକ୍ଷା। ଏହି କାରଣରୁ ପ୍ରତ୍ୟେକ ପରୀକ୍ଷାକୁ ଅତ୍ୟନ୍ତ ସାବଧାନତାର ସହିତ କରାଯାଉଛି। ଏୟାରଡ୍ରପ୍ ପରୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅନ୍ତରୀକ୍ଷରୁ ଫେରିବା ସମୟରେ କ୍ରୁ ମଡ୍ୟୁଲ କେତେ ସୁରକ୍ଷିତ ଭାବରେ ପୃଥିବୀକୁ ଅବତରଣ କରିପାରିବ। ପ୍ୟାରାସୁଟ୍ ସିଷ୍ଟମ ସଫଳ ହେବାର ଅର୍ଥ ହେଉଛି ଭବିଷ୍ୟତରେ ଅନ୍ତରୀକ୍ଷଚାରୀମାନଙ୍କ ଜୀବନ ଅଧିକ ସୁରକ୍ଷିତ ରହିବ। ଗଗନଯାନ ମିଶନ ଭାରତୀୟ ଯୁବପିଢ଼ିଙ୍କ ମନରେ ବିଜ୍ଞାନ ପ୍ରତି ନୂଆ ଆଗ୍ରହ ସୃଷ୍ଟି କରୁଛି। ଏହା ଦେଶର ବୈଜ୍ଞାନିକ କ୍ଷମତାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରୁଛି। ଏହି ମିଶନ ସଫଳ ହେଲେ ଭାରତର ଆନ୍ତରିକ୍ଷ ଗବେଷଣା ନୂଆ ଦିଗକୁ ଯିବ ଏବଂ ଭବିଷ୍ୟତରେ ଚନ୍ଦ୍ର ଏବଂ ଅନ୍ୟ ଗ୍ରହକୁ ମାନବ ପଠାଇବାର ସ୍ୱପ୍ନ ଆହୁରି ଶକ୍ତିଶାଳୀ ହେବ। ଏହା ସହିତ ଗଗନଯାନ ମିଶନ ଦେଶର ପ୍ରଯୁକ୍ତିଗତ ଉନ୍ନତି, ନୂତନ ଗବେଷଣା ଏବଂ ଚାକିରି ସୃଷ୍ଟିରେ ମଧ୍ୟ ସହାୟକ ହେବ। ଭାରତୀୟ ବୈଜ୍ଞାନିକମାନଙ୍କର ପରିଶ୍ରମ, ନିଷ୍ଠା ଏବଂ ଦେଶପ୍ରେମ ଏହି ମିଶନକୁ ସଫଳତାର ଦିଗରେ ନେଉଛି। ସମଗ୍ର ଭାବରେ କହିବାକୁ ଗଲେ ଗଗନଯାନ ମିଶନର ଦ୍ୱିତୀୟ ଏୟାରଡ୍ରପ୍ ପରୀକ୍ଷାର ସଫଳତା ଭାରତ ପାଇଁ ଗର୍ବର ବିଷୟ। ଏହା କେବଳ ବିଜ୍ଞାନର ଉନ୍ନତି ନୁହେଁ, ବରଂ ଦେଶର ଆତ୍ମବିଶ୍ୱାସ ଏବଂ ସାମର୍ଥ୍ୟର ପ୍ରତୀକ। ଆସନ୍ତା ଦିନରେ ଭାରତୀୟ ଅନ୍ତରୀକ୍ଷଚାରୀମାନେ ନିଜ ଦେଶର ପତାକା ସହ ଅନ୍ତରୀକ୍ଷରେ ପହଞ୍ଚିବେ। ଏହି ଆଶା ଆଜି ସମଗ୍ର ଦେଶକୁ ଗର୍ବିତ କରୁଛି। ତେବେ ଶ୍ରୋତାବନ୍ଧୁ, ବିଜ୍ଞାନ ଏବଂ ପ୍ରଯୁକ୍ତିର ଦୁନିଆରେ କ୍ୱାଣ୍ଟମ୍ ଟେକ୍ନୋଲୋଜିକୁ ଭବିଷ୍ୟତର ସବୁଠାରୁ ଶକ୍ତିଶାଳୀ ଏବଂ ଆଧୁନିକ ପ୍ରଯୁକ୍ତି ଭାବରେ ଦେଖାଯାଉଛି। ଏହି କ୍ଷେତ୍ରରେ ଭାରତ ଆଉ ଗୋଟିଏ ବଡ଼ ପଦକ୍ଷେପ ନେଇଛି। ଭାରତ ସରକାର ନ୍ୟାସନାଲ୍ କ୍ୱାଣ୍ଟମ୍ ମିଶନ ଅଧୀନରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ 23 ନୂତନ କ୍ୱାଣ୍ଟମ୍ ଟେକ୍ନୋଲୋଜି ଲ୍ୟାବ୍ ସ୍ଥାପନକୁ ଅନୁମୋଦନ କରିଛନ୍ତି। ଏହା ଭାରତର ବୈଜ୍ଞାନିକ ଗବେଷଣା ଏବଂ ଡିଜିଟାଲ୍ ଭବିଷ୍ୟତ ପାଇଁ ଏକ ଐତିହାସିକ ପଦକ୍ଷେପ ଭାବରେ ଗଣ୍ୟ ହେଉଛି। କ୍ୱାଣ୍ଟମ୍ ଟେକ୍ନୋଲୋଜି ହେଉଛି ଏମିତି ଏକ ଆଧୁନିକ ବିଜ୍ଞାନ ଯାହା ପରମାଣୁ ଏବଂ ଉପପରମାଣବିକ କଣାର ବ୍ୟବହାର ଉପରେ ଆଧାରିତ। ସାଧାରଣ କମ୍ପ୍ୟୁଟର ଯେଉଁ କାମ କରିବାକୁ ଘଣ୍ଟା ଘଣ୍ଟା କିମ୍ବା ଦିନ ନେଇଥାଏ, କ୍ୱାଣ୍ଟମ୍ କମ୍ପ୍ୟୁଟର ସେହି କାମକୁ କେବଳ କିଛି ସେକେଣ୍ଡ ମାଧ୍ୟମରେ କରିପାରିବ। ଏହି କାରଣରୁ ଆଜି ଆମେରିକା, ଚୀନ, ରୁଷ ଭଳି ଦେଶମାନେ ଏହି କ୍ଷେତ୍ରରେ ଦ୍ରୁତଗତିରେ ଗବେଷଣା କରୁଛନ୍ତି। ଭାରତ ମଧ୍ୟ ଏବେ ଏହି ଦୌଡ଼ରେ ନିଜର ଶକ୍ତିଶାଳୀ ସ୍ଥାନ ଗଢ଼ିବାକୁ ଚେଷ୍ଟା କରୁଛି। ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି 23 ନୂତନ ଲ୍ୟାବ୍ରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କ୍ୱାଣ୍ଟମ୍ କମ୍ୟୁନିକେସନ୍ ଏବଂ ସାଇବର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ଗବେଷଣା ଏବଂ ଶିକ୍ଷା ପ୍ରଦାନ କରାଯିବ। ଏହାଦ୍ୱାରା ଦେଶର ଛାତ୍ରଛାତ୍ରୀ ଏବଂ ଯୁବ ବୈଜ୍ଞାନିକମାନେ ନୂତନ ପ୍ରସ୍ତୁତି ସହିତ ପରିଚିତ ହେବେ ଏବଂ ଭବିଷ୍ୟତର ଚ୍ୟାଲେଞ୍ଜ ସମ୍ମୁଖୀନ କରିବାର କ୍ଷମତା ହାସଲ କରିବେ। କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଚିକିତ୍ସା, ଔଷଧ ତିଆରି, ଅର୍ଥନୀତି, ଆବହାବାଣୀ, ପୂର୍ବାନୁମାନ ଏବଂ ମହାକାଶ ଗବେଷଣାରେ ବଡ଼ ପରିବର୍ତ୍ତନ ଆଣିପାରେ। ସେହିପରି କ୍ୱାଣ୍ଟମ୍ କମ୍ୟୁନିକେସନ୍ ଭବିଷ୍ୟତରେ ଅଧିକ ସୁରକ୍ଷିତ ଡିଜିଟାଲ ଯୋଗାଯୋଗ ବ୍ୟବସ୍ଥା ଦେଇପାରିବ। ଆଜିର ଦୁନିଆରେ ସାଇବର ଆକ୍ରମଣ ଏବଂ ଡାଟା ଚୋରି ବଡ଼ ସମସ୍ୟା ହୋଇଥିବା ବେଳେ କ୍ୱାଣ୍ଟମ୍ ସାଇବର ସୁରକ୍ଷା ଏହାର ଶକ୍ତିଶାଳୀ ସମାଧାନ ଭାବରେ ଦେଖାଯାଉଛି। ଏହି ନୂତନ ଲ୍ୟାବ୍ଗୁଡ଼ିକ ସ୍ଥାପନ ହେବା ଦ୍ୱାରା ଦେଶରେ ଉଚ୍ଚମାନର ଗବେଷଣା ପରିବେଶ ସୃଷ୍ଟି ହେବ। ଛାତ୍ରଛାତ୍ରୀମାନେ ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷା ଏବଂ ପ୍ରଶିକ୍ଷଣ ପାଇପାରିବେ। ଏହା ଭାରତକୁ ବିଶ୍ୱର ବୈଜ୍ଞାନିକ ମଞ୍ଚରେ ଆହୁରି ଶକ୍ତିଶାଳୀ କରିବ। ଭାରତ ସରକାରଙ୍କ ନ୍ୟାସନାଲ୍ କ୍ୱାଣ୍ଟମ୍ ମିଶନ କେବଳ ବିଜ୍ଞାନ ଉନ୍ନତି ପାଇଁ ନୁହେଁ, ବରଂ ଆତ୍ମନିର୍ଭର ଭାରତ ଗଠନରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଭବିଷ୍ୟତରେ ଏହି ପ୍ରଯୁକ୍ତି ଦେଶର ଅର୍ଥନୀତି, ସୁରକ୍ଷା ଏବଂ ଡିଜିଟାଲ ବିକାଶକୁ ନୂଆ ଦିଗ ଦେବ। ସମଗ୍ର ଭାବରେ କହିବାକୁ ଗଲେ 23 ନୂତନ କ୍ୱାଣ୍ଟମ୍ ଟେକ୍ନୋଲୋଜି ଲ୍ୟାବ୍ର ଅନୁମୋଦନ ଭାରତ ପାଇଁ ଏକ ଗର୍ବର ବିଷୟ। ଏହା ଦେଶର ବୈଜ୍ଞାନିକ ଶକ୍ତି, ଯୁବପିଢ଼ିଙ୍କ ଦକ୍ଷତା ଏବଂ ଭବିଷ୍ୟତ ପାଇଁ ଭାରତର ଦୃଢ଼ ସଂକଳ୍ପକୁ

ତେବେ ଶ୍ରୋତାବନ୍ଧୁ, ଭାରତ ବିଜ୍ଞାନ ଏବଂ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଦେଶର ପ୍ରଥମ ସ୍ୱଦେଶୀ ଫୁଲ୍ ଷ୍ଟାକ୍ କ୍ୱାଣ୍ଟମ୍ କମ୍ପ୍ୟୁଟର ଇଣ୍ଡସ୍ ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ହଁ ଶ୍ରୋତାବନ୍ଧୁ, ଭାରତୀୟ ଷ୍ଟାର୍ଟଅପ୍ QPI AI ଦ୍ୱାରା ବିକଶିତ 25 qubit କ୍ୱାଣ୍ଟମ୍ କମ୍ପ୍ୟୁଟର ଇଣ୍ଡସ୍କୁ ଭାରତର ଉନ୍ନତି କମ୍ପ୍ୟୁଟିଂ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଏକ ବଡ଼ ବ୍ରେକ୍ଥ୍ରୁ ଭାବରେ ଦେଖାଯାଉଛି। ସାଧାରଣ କମ୍ପ୍ୟୁଟର ତଥ୍ୟକୁ ବିଟ୍ ଆକାରରେ ପ୍ରକ୍ରିୟା କରିଥାଏ, ଯେଉଁଠାରେ କ୍ୱାଣ୍ଟମ୍ କମ୍ପ୍ୟୁଟର କ୍ୟୁବିଟ୍ ବ୍ୟବହାର କରିଥାଏ। ଏହି କ୍ୟୁବିଟ୍ ଏକା ସମୟରେ ଅନେକ ଗଣନା କରିପାରେ, ଫଳରେ ଅତ୍ୟନ୍ତ ଜଟିଳ ଏବଂ ବଡ଼ ଗଣନାକୁ କେବଳ କିଛି ସମୟ ମାଧ୍ୟମରେ ସମାପ୍ତ କରିହେବ। ଏହି କାରଣରୁ କ୍ୱାଣ୍ଟମ୍ କମ୍ପ୍ୟୁଟରକୁ ଭବିଷ୍ୟତର ସବୁଠାରୁ ଶକ୍ତିଶାଳୀ ପ୍ରଯୁକ୍ତି ଭାବରେ ମନାଯାଉଛି। ଇଣ୍ଡସ୍ ଭାରତର ପ୍ରଥମ ସ୍ୱଦେଶୀ ଫୁଲ୍ ଷ୍ଟାକ୍ କ୍ୱାଣ୍ଟମ୍ କମ୍ପ୍ୟୁଟର ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ। ଫୁଲ୍ ଷ୍ଟାକ୍ର ଅର୍ଥ ହେଉଛି ଏହି ପ୍ରଣାଳୀରେ କେବଳ ହାର୍ଡୱେୟାର ନୁହେଁ, ବରଂ ସଫ୍ଟୱେୟାର କଣ୍ଟ୍ରୋଲ୍

ସିଷ୍ଟମ୍ ଏବଂ ଏଆଇ ଆଧାରିତ ପ୍ରଯୁକ୍ତିମାନେ ମଧ୍ୟ ସ୍ୱଦେଶୀ ଭାବରେ ବିକଶିତ ହୋଇଛି। ଏହା ଭାରତର ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ଆହୁରି ଶକ୍ତିଶାଳୀ କରୁଛି। 25 କ୍ୟୁବିଟ୍ କ୍ଷମତା ସହିତ ଏହି କମ୍ପ୍ୟୁଟର ଭବିଷ୍ୟତରେ ଔଷଧ ଗବେଷଣା, ଆନ୍ତରିକ ବିଜ୍ଞାନ, ଆର୍ଥିକ ତଥ୍ୟ ବିଶ୍ଳେଷଣ, ସାଇବର ସୁରକ୍ଷା ଏବଂ କୃତ୍ରିମ ବୁଦ୍ଧିମତାରେ ବିପ୍ଳବ ଆଣିପାରିବ। ଏହାଦ୍ୱାରା ଏମିତି ସମସ୍ୟାର ସମାଧାନ ସମ୍ଭବ ହେବ ଯାହାକୁ ସାଧାରଣ ସୁପର କମ୍ପ୍ୟୁଟରମାନେ କରିବାକୁ ବହୁତ ସମୟ ନେଇଥାନ୍ତି। କୃତ୍ରିମ ବୁଦ୍ଧିମତା ବା ଏଆଇ କ୍ଷେତ୍ରରେ ମଧ୍ୟ ଇଣ୍ଡେକ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ସକ୍ଷମ ହେବ। ଏଆଇ ମଡେଲ ଟ୍ରେନିଂ, ବଡ଼ ତଥ୍ୟ ବିଶ୍ଳେଷଣ ଏବଂ ଦ୍ରୁତ ନିଷ୍ପତ୍ତି ନେବାରେ ଏହି ପ୍ରଯୁକ୍ତି ବହୁତ ଉପକାରୀ ହେବ। ଏହାଦ୍ୱାରା ଭାରତ ବିଶ୍ୱ ଏଆଇ ଦୌଡ଼ରେ ନିଜର ସ୍ଥାନକୁ ଆହୁରି ମଜବୁତ କରିପାରିବ। ଇଣ୍ଡସ୍ର ସଫଳତା ଭାରତୀୟ ଯୁବପିଢ଼ିକୁ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆକର୍ଷିତ କରୁଛି। ଏହା ପ୍ରମାଣ କରୁଛି ଯେ ଭାରତୀୟ ବୈଜ୍ଞାନିକ ଏବଂ ଷ୍ଟାର୍ଟଅପ୍ମାନେ ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିକାଶ କରିବାର କ୍ଷମତା ରଖନ୍ତି। ଏହି ସଫଳତା ଦେଶର ଗବେଷଣା, ନମୁ ଉତ୍ପାଦନ, ଡିଜିଟାଲ ଭବିଷ୍ୟତ ପାଇଁ ଏକ ନୂଆ ଆଶା ସୃଷ୍ଟି କରୁଛି। ସମଗ୍ର ଭାବରେ କହିବାକୁ ଗଲେ ଇଣ୍ଡସ୍ କ୍ୱାଣ୍ଟର କମ୍ପ୍ୟୁଟର ଭାରତର ବୈଜ୍ଞାନିକ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ। ଏହା କେବଳ ଏକ ଯନ୍ତ୍ର ନୁହେଁ, ବରଂ ଭାରତର ବୈଜ୍ଞାନିକ ଆତ୍ମବିଶ୍ୱାସ, ପ୍ରଯୁକ୍ତିଗତ ଶକ୍ତି ଏବଂ ଭବିଷ୍ୟତର ଉନ୍ନତ ଭାରତର ପ୍ରତୀକ। ତେବେ ଶ୍ରୋତାବନ୍ଧୁ, ଭାରତ ଏବଂ ଆମେରିକାର ସଂଯୁକ୍ତ ଆନ୍ତରିକ ସହଯୋଗରେ ଏକ ଐତିହାସିକ ପଦକ୍ଷେପ ଭାବରେ ନିଶାର ଉପଗ୍ରହ ମିଶନ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ଏବଂ ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଏହି ଦୁଇଜଣଙ୍କ ସଂଯୁକ୍ତ ପ୍ରୟାସରେ ନିର୍ମିତ ନିଶାର ଉପଗ୍ରହ ପୃଥିବୀ ପର୍ଯ୍ୟବେକ୍ଷଣ ପାଇଁ ଉନ୍ନତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି। ଏହି ମିଶନ ଭାରତର ବୈଜ୍ଞାନିକ ଅଗ୍ରଗତି ସହିତ ଆନ୍ତର୍ଜାତୀୟ ସହଯୋଗରେ ମଧ୍ୟ ଏକ ଉତ୍କୃଷ୍ଟ ଉଦାହରଣ। ନିଶାର ପୂର୍ଣ୍ଣ ନାମ ହେଉଛି ନାସା ଇସ୍ରୋ ସାଇଣ୍ଟିଫିକ୍ ଆପେଚର ରାଡର। ଏହା ଏକ ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଯାହା ରାଡର ପ୍ରଯୁକ୍ତି ମାଧ୍ୟମରେ ପୃଥିବୀର ବିଭିନ୍ନ ପରିବର୍ତ୍ତନକୁ ଖୁବ୍ ସଠିକ୍ ଭାବରେ ଅଧ୍ୟୟନ କରିପାରିବ। ସାଧାରଣ କ୍ୟାମେରା ମେଘ, ବର୍ଷା କିମ୍ବା ଅନ୍ଧକାରରେ ସଠିକ୍ ତଥ୍ୟ ଦେଇପାରେନି, କିନ୍ତୁ ନିଶାର ରାଡର ପ୍ରଣାଳୀ ଦିନ କିମ୍ବା ରାତି ଯେକୌଣସି ପରିସ୍ଥିତିରେ ସଠିକ୍ ତଥ୍ୟ ପ୍ରଦାନ କରିପାରିବ। ଏହି ଉପଗ୍ରହରୁ ମିଳୁଥିବା ତଥ୍ୟ କୃଷି କ୍ଷେତ୍ରରେ ବହୁତ ଉପକାରୀ ହେବ। ମାଟିର ଆର୍ଦ୍ରତା, ଫସଲର ଅବସ୍ଥା ଏବଂ ଜଳ ବ୍ୟବସ୍ଥାପନ ସମ୍ବନ୍ଧୀୟ ସଠିକ୍ ସୂଚନା କୃଷକମାନଙ୍କୁ ସହଯୋଗ କରିବ। ଏହାଦ୍ୱାରା ଭବିଷ୍ୟତରେ ଅଧିକ ଉତ୍ପାଦନ ଏବଂ ସୁସ୍ଥର କୃଷି ବ୍ୟବସ୍ଥା ଗଢ଼ି ଉଠିପାରିବ। ନିଶାର ଉପଗ୍ରହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ବଡ଼ ଭୂମିକା ନେବ। ବନ୍ୟା, ଭୂମିକମ୍ପ, ଭୂସ୍ଖଳନ, ଘୂର୍ଣ୍ଣିଝଡ଼ ଭଳି ପ୍ରାକୃତିକ ଦୁର୍ଯୋଗ ସମୟରେ ଏହା ତୁରନ୍ତ ଏବଂ ସଠିକ୍ ତଥ୍ୟ ପ୍ରଦାନ କରିପାରିବ। ଏହାଦ୍ୱାରା ସରକାର ଏବଂ ଉଦ୍ଧାରକାରୀ ସଂସ୍ଥାମାନେ ଶୀଘ୍ର ପଦକ୍ଷେପ ନେଇ ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତିକୁ ସୁରକ୍ଷା ଦେଇପାରିବେ। ଜଳବାୟୁ ପରିବର୍ତ୍ତନ ଅଧ୍ୟୟନରେ ମଧ୍ୟ ନିଶାର ଗୁରୁତ୍ୱ ଅତ୍ୟଧିକ। ହଁ ଶ୍ରୋତାବନ୍ଧୁ, ପୃଥିବୀର ହିମଶୈଳ ଗଳିବା, ଜଙ୍ଗଲ

ଇଣ୍ଡସ୍ ଭାରତର ପ୍ରଥମ ସ୍ୱଦେଶୀ ଫୁଲ୍ ଷ୍ଟାକ୍ କ୍ୱାଣ୍ଟମ୍ କମ୍ପ୍ୟୁଟର ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ। ଫୁଲ୍ ଷ୍ଟାକ୍ର ଅର୍ଥ ହେଉଛି ଏହି ପ୍ରଣାଳୀରେ କେବଳ ହାର୍ଡୱେର୍ ନୁହେଁ ବରଂ ସଫ୍ଟୱେର୍, କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ଏଆଇ ଆଧାରିତ ପ୍ରଯୁକ୍ତିମାନେ ମଧ୍ୟ ସ୍ୱଦେଶୀ ଭାବରେ ବିକଶିତ ହୋଇଛି। ଏହା ଭାରତର ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ଆହୁରି ଶକ୍ତିଶାଳୀ କରୁଛି। 25 କ୍ୟୁବିଟ୍ କ୍ଷମତା ସହିତ ଏହି କମ୍ପ୍ୟୁଟର ଭବିଷ୍ୟତରେ ଔଷଧ ଗବେଷଣା, ଆନ୍ତରିକ ବିଜ୍ଞାନ, ଆର୍ଥିକ ତଥ୍ୟ ବିଶ୍ଳେଷଣ, ସାଇବର ସୁରକ୍ଷା ଏବଂ କୃତ୍ରିମ ବୁଦ୍ଧିମତାରେ ବିପ୍ଳବ ଆଣିପାରିବ। ଏହାଦ୍ୱାରା ଏମିତି ସମସ୍ୟାର ସମାଧାନ ସମ୍ଭବ ହେବ ଯାହାକୁ

ସାଧାରଣ ସୁପର କମ୍ପ୍ୟୁଟରମାନେ କରିବାକୁ ବହୁତ ସମୟ ନେଇଥାନ୍ତି। କୃତ୍ରିମ ବୁଦ୍ଧିମତା ବା ଏଆଇ କ୍ଷେତ୍ରରେ ମଧ୍ୟ ଇଣ୍ଡେକ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ସକ୍ଷମ ହେବ। ଏଆଇ ମଡେଲ ଟ୍ରେନିଂ, ବଡ଼ ତଥ୍ୟ ବିଶ୍ଳେଷଣ ଏବଂ ଦ୍ରୁତ ନିଷ୍ପତ୍ତି ନେବାରେ ଏହି ପ୍ରଯୁକ୍ତି ବହୁତ ଉପକାରୀ ହେବ। ଏହାଦ୍ୱାରା ଭାରତ ବିଶ୍ୱ ଏଆଇ ଦୌଡ଼ରେ ନିଜର ସ୍ଥାନକୁ ଆହୁରି ମଜବୁତ କରିପାରିବ। ଇଣ୍ଡସ୍ର ସଫଳତା ଭାରତୀୟ ଯୁବପିଢ଼ିକୁ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆକର୍ଷିତ କରୁଛି। ଏହା ପ୍ରମାଣ କରୁଛି ଯେ ଭାରତୀୟ ବୈଜ୍ଞାନିକ ଏବଂ ଷ୍ଟାର୍ଟଅପ୍ମାନେ ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିକାଶ କରିବାର କ୍ଷମତା ରଖନ୍ତି। ଏହି ସଫଳତା ଦେଶର ଗବେଷଣା, ନମୁ ଉତ୍ପାଦନ, ଡିଜିଟାଲ ଭବିଷ୍ୟତ ପାଇଁ ଏକ ନୂଆ ଆଶା ସୃଷ୍ଟି କରୁଛି। ସମଗ୍ର ଭାବରେ କହିବାକୁ ଗଲେ ଇଣ୍ଡସ୍ କ୍ୱାଣ୍ଟର କମ୍ପ୍ୟୁଟର ଭାରତର ବୈଜ୍ଞାନିକ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ। ଏହା କେବଳ ଏକ ଯନ୍ତ୍ର ନୁହେଁ, ବରଂ ଭାରତର ବୈଜ୍ଞାନିକ ଆତ୍ମବିଶ୍ୱାସ, ପ୍ରଯୁକ୍ତିଗତ ଶକ୍ତି ଏବଂ ଭବିଷ୍ୟତର ଉନ୍ନତ ଭାରତର ପ୍ରତୀକ। ମାଧ୍ୟମରେ ଶତ୍ରୁ ଦେଶ ତଥ୍ୟ ଚୋରି କରିବା କିମ୍ବା ଯୋଗାଯୋଗ ବ୍ୟବସ୍ଥାକୁ ଭଙ୍ଗ କରିବା ଅତ୍ୟନ୍ତ କଠିନ ହୋଇପଡ଼ିବ। କେବଳ ସୁରକ୍ଷା କ୍ଷେତ୍ର ନୁହେଁ, ବ୍ୟାଙ୍କିଂ, ଡିଜିଟାଲ ଲେନ୍ଦେନ ଏବଂ ଗୋପନୀୟ ତଥ୍ୟ ପ୍ରେକ୍ଷଣରେ ମଧ୍ୟ ଏହି ପ୍ରଯୁକ୍ତି ବିପ୍ଳବ ଆଣିପାରିବ। ଆଜି ଯେଉଁଠାରେ ଡିଜିଟାଲ ତଥ୍ୟର ସୁରକ୍ଷା ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି, ସେଠାରେ କ୍ୱାଣ୍ଟମ୍ କମ୍ୟୁନିକେସନ୍ ଏକ ନୂଆ ଆଶା ଦେଉଛି। ଭାରତ ସରକାର ଏବଂ ଇସ୍ରୋଙ୍କ ଏହି ପଦକ୍ଷେପ ଦେଶର ବୈଜ୍ଞାନିକ ଶକ୍ତି ଏବଂ ଆତ୍ମନିର୍ଭରତାକୁ ପ୍ରକାଶ କରୁଛି। ଏହା ଯୁବ ବୈଜ୍ଞାନିକମାନଙ୍କୁ ନୂତନ ଗବେଷଣା ଏବଂ ନମୁ ଉତ୍ପାଦନ ପାଇଁ ପ୍ରେରଣା ଦେଉଛି। ଏହି ପ୍ରଯୁକ୍ତି ଭବିଷ୍ୟତରେ ଭାରତକୁ ଡିଜିଟାଲ ସୁରକ୍ଷା କ୍ଷେତ୍ରରେ ଏକ ଶକ୍ତିଶାଳୀ ଦେଶ ଭାବରେ ପରିଚିତ କରାଇପାରିବ। କ୍ୱାଣ୍ଟମ୍ କମ୍ୟୁନିକେସନ୍ ସାଟେଲାଇଟ୍ ପ୍ରଯୁକ୍ତି ଉପରେ ଇସ୍ରୋର କାର୍ଯ୍ୟ ଭାରତର ବୈଜ୍ଞାନିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ। ଏହା କେବଳ ଏକ ପ୍ରଯୁକ୍ତି ଉନ୍ନତି ନୁହେଁ, ବରଂ ଦେଶର ସୁରକ୍ଷା ଏବଂ ଆତ୍ମବିଶ୍ୱାସ ଏବଂ ଡିଜିଟାଲ ଭବିଷ୍ୟତର ପ୍ରତୀକ। ତେବେ ଶ୍ରୋତାବନ୍ଧୁ, ଆଜିର ବିଶ୍ୱରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ଏକ ସେମି କଣ୍ଡକ୍ଟର ପ୍ରଯୁକ୍ତିକୁ ଭବିଷ୍ୟତର ଅର୍ଥନୀତି ଏବଂ ବୈଜ୍ଞାନିକ ଶକ୍ତିର ମୂଳ ଭିତ୍ତି ଭାବରେ ଦେଖାଯାଉଛି। ଏହି କ୍ଷେତ୍ରରେ ଭାରତ ନିଜର ସ୍ଥିତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ବଡ଼ ପଦକ୍ଷେପ ନେଉଛି। ଦେଶ ଏବେ ଏଆଇ, ସେମି କଣ୍ଡକ୍ଟର ନିର୍ମାଣ ଏବଂ ବୈଜ୍ଞାନିକ ନବ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ନିବେଶ କରୁଛି। ଭାରତର ଲକ୍ଷ୍ୟ ହେଉଛି ବିଶ୍ୱରେ ଏକ ପ୍ରମୁଖ ଟେକ୍ନୋଲୋଜି ଏବଂ ଗବେଷଣା କେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିବା। କୃତ୍ରିମ ବୁଦ୍ଧିମତା ବା ଏଆଇ ହେଉଛି ଏମିତି ଏକ ପ୍ରଯୁକ୍ତି ଯାହା ମାନବଙ୍କ ଭଳି ଚିନ୍ତା କରିବା, ବିଶ୍ଳେଷଣ କରିବା, ନିଷ୍ପତ୍ତି ନେବାର କ୍ଷମତାକୁ ଯନ୍ତ୍ରକୁ ଦେଇଥାଏ। ଆଜି ଏଆଇର ବ୍ୟବହାର ଚିକିତ୍ସା, ଶିକ୍ଷା, ବ୍ୟାଙ୍କିଂ, କୃଷି, ମିଡ଼ିଆ ଏବଂ ରକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚିଛି। ମୋବାଇଲ ଫୋନ୍ର ଭଏସ୍ ଆସିଷ୍ଟାଣ୍ଟଠାରୁ ଆରମ୍ଭ କରି ଅନ୍ଲାଇନ୍ ସେବା ପର୍ଯ୍ୟନ୍ତ ସବୁଠାରେ ଏଆଇର ପ୍ରଭାବ ଦେଖିବାକୁ ମିଳୁଛି। ଭାରତ ସରକାର ଏବେ ଏହି କ୍ଷେତ୍ରରେ ଗବେଷଣା ଏବଂ ଷ୍ଟାର୍ଟଅପ୍ମାନଙ୍କୁ ପ୍ରୋତ୍ସାହନ ଦେଇ ଦେଶକୁ ଏଆଇ କ୍ଷେତ୍ରରେ ଅଗ୍ରଣୀ କରିବାକୁ ଚେଷ୍ଟା କରୁଛନ୍ତି। ସେମି କଣ୍ଡକ୍ଟର ହେଉଛି ମୋବାଇଲ, କମ୍ପ୍ୟୁଟର, ଗାଡ଼ି ଏବଂ ପ୍ରାୟ ସମସ୍ତ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରର ମୂଳ ଅଂଶ। ସେମି କଣ୍ଡକ୍ଟର ଚିପ୍ ବିନା ଆଧୁନିକ ଡିଜିଟାଲ ଦୁନିଆ ଅଚଳ। ଏହି କାରଣରୁ ଭାରତ ସରକାର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ବଡ଼ ନିବେଶ କରୁଛନ୍ତି। ଦେଶରେ ଚିପ୍ ତିଆରି କାରଖାନା ସ୍ଥାପନ, ଗବେଷଣା କେନ୍ଦ୍ର, ନୂତନ ପ୍ରଯୁକ୍ତି ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଭାରତ ଭବିଷ୍ୟତରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା କମାଇପାରିବ। ବୈଜ୍ଞାନିକ ନମ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ନୂତନ ଟେକ୍ନୋଲୋଜି, ଷ୍ଟାର୍ଟଅପ୍ ଏବଂ ଯୁବ ବୈଜ୍ଞାନିକମାନଙ୍କୁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହଯୋଗ ମଧ୍ୟ କରୁଛନ୍ତି। ଏହାଦ୍ୱାରା ଦେଶରେ ଗବେଷଣା ଏବଂ ଉଦ୍ୟମିତାର ପରିବେଶ ଶକ୍ତିଶାଳୀ ହେଉଛି। ଏଆଇ ଓ ସେମି କଣ୍ଡକ୍ଟର କ୍ଷେତ୍ରରେ ଏହି ଉନ୍ନତି ଦେଶର ଅର୍ଥନୀତିକୁ ମଧ୍ୟ ଶକ୍ତିଶାଳୀ କରିବ। ନୂତନ ଚାକିରି ସୃଷ୍ଟି ହେବ, ଡିଜିଟାଲ ଶିଳ୍ପର ବିକାଶ ହେବ ଏବଂ ଭାରତ ବିଶ୍ୱ ଟେକ୍ନୋଲୋଜି ବଜାରରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିବ। ଏହା ଯୁବପିଢ଼ିଙ୍କୁ ନୂତନ କୌଶଳ ଶିଖିବା ଏବଂ ନୂଆ ଗବେଷଣାରେ ଯୋଗ ଦେବାକୁ ପ୍ରେରଣା ଦେଉଛି। ସମଗ୍ର ଭାବରେ କହିବାକୁ ଗଲେ ଏଆଇ ଏବଂ ସେମି କଣ୍ଡକ୍ଟର ଗବେଷଣା କ୍ଷେତ୍ରରେ ଭାରତର ନିବେଶ ଦେଶର ଉଜ୍ଜଳ ଡିଜିଟାଲ ଭବିଷ୍ୟତର ପ୍ରତୀକ। ଏହା ପ୍ରମାଣ କରୁଛି ଯେ ଭାରତ କେବଳ ପ୍ରଯୁକ୍ତିର ଉପଭୋକ୍ତା ନୁହେଁ, ବରଂ ଭବିଷ୍ୟତର ଟେକ୍ନୋଲୋଜି ନିର୍ମାତା ଭାବରେ ମଧ୍ୟ ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରିପାରୁଛି। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ବିଜ୍ଞାନ ସମ୍ପର୍କରେ କିଛି ନୂଆ ସୂଚନା ଏବଂ ସମାଚାର ସମ୍ପର୍କରେ। ତେବେ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର।

ତେବେ ଶ୍ରୋତା ବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ବୈଜ୍ଞାନିକା କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ ଏବଂ ଶିକ୍ଷଣୀୟ ମଧ୍ୟ ହୋଇଥିବ। ଆଜିର କାର୍ଯ୍ୟକ୍ରମରେ ଜାଣିଲେ ବିଜ୍ଞାନ ସମ୍ପର୍କରେ ଅନେକ କିଛି ନୂଆ ସୂଚନା ଏବଂ ସମାଚାର ସମ୍ପର୍କରେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛି 8895994143। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା, ସେ ଯାଏଁ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

0: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଶୁଣିବେ ଜିଲ୍ଲା ହଲଚଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିପାରିବେ କାର୍ଯ୍ୟକ୍ରମ ଚାଷବାସ ଦେଶ ବନ୍ଦନ ଶୁଣିପାରିବେ ରାତି 8:00। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15 ଶିଳ୍ପୀ ପଣ୍ଡିତ ଓମକାରନାଥ ଠାକୁର, ହରିଓମ ଶରଣ ଏବଂ ପୁରୁଷୋତ୍ତମ ଦାସ ଚଲୋଟା। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟଲାଇଟ୍ 9:16 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଡ୍ ରାତି 9:30 ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିପାରିବେ ଓଡ଼ିଆରେ ନାଟକ ସ୍ୱପ୍ନ ରଚନା ସ୍ୱପ୍ନ ରଚନା ଅନନ୍ତ ଚରଣ ଜେନା ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ମେଣ୍ଡୋଲିନ୍ ବାଦନ ଶିଳ୍ପୀ ମାଷ୍ଟର ୟୁ ଶ୍ରୀନିବାସ ରାଗ ଅଭେରି। ଶ୍ରୋତାବନ୍ଧୁ ଏହା ଥିଲା ଚଳିତ ଅଧିବେଶନର ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ଜାଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଚେତନା ଚିନ୍ତନ ପ୍ରଚାର କରିବୁ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ 6:35। ସ୍ୱଚ୍ଛ ଜୀବନ ପ୍ରଚାର କରିବେ 17:25। ଶ୍ରୀରାମଚରିତ ମାନସ 7:30। 7:40 ଶୁଣିପାରିବେ କାର୍ଯ୍ୟକ୍ରମ ଚାଷର କଥା। 7:45 ଶୁଣିବେ ଧାରାବାହିକ ନାଟକ ବିରାତି ଉପଦ୍ରବ ବିରାଡ଼ି ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୋଡ଼ାଦି ଛୋଟରାୟ। 8:30 ଶୁଣିବେ ସଙ୍ଗୀତ ଲହରୀରେ କେତେଗୋଟି ଆଧୁନିକ ଗୀତ, ଶିଳ୍ପୀମାନେ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସୋହେଲ ଏବଂ ବାବୁଲ ସୁପ୍ରିୟ। କବି ସମ୍ରାଟ ଉପେନ୍ଦ୍ର ଭଜକୃତ ମହାକାବ୍ୟ ବୈଦେହିଶ ବିଳାସ ଶୁଣିପାରିବେ 8:45। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 9:00। 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଖଜଣି ଭଜନ, ପରିବେଷଣ କରିବେ ଦୟାନନ୍ଦ ଯୋଗୀ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଦିନ 1:10। ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିପାରିବେ 1:20। ହିନ୍ଦୀ କଥାଚିତ୍ର ଗୀତ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଅପରାହ୍ନ 5:30 ଶୁଣିପାରିବେ କାର୍ଯ୍ୟକ୍ରମ ସମ୍ଭାବନା। ଆଦିବାସୀ ଗୀତ କ୍ରମରେ ପରଜୟ ଗୀତ ଶୁଣିବେ 6:30। ପରିବେଷଣ କରିବେ ଲୋଭି ପରଜା ଓ ସାଥୀ। ଜିଲ୍ଲା ହାଲଚାଲରେ ପୁରୀ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ରାତି 7:30। ରାତି 8:00 କାର୍ଯ୍ୟକ୍ରମ ଗୀତ ଗଜଲ ଶିଳ୍ପୀ ରମନ କପୁର। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିପାରିବେ ରାତି 8:15। ପରିବେଷଣ କରିବେ ରବୀନ୍ଦ୍ର ସାଗର ଓ ତପସ୍ୱିନୀ ପଟେଲ। ସ୍ପର୍ଶ ସ୍କାନ ରାତି 8:30। ସ୍ପଟଲାଇଟ୍ ରାତି 9:16 ଏବଂ କରେଣ୍ଟ ଏଫଆଇଆର୍ ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ପରିବେଷଣ କରିବେ ଶ୍ରୀମତୀ ଶୋଭା ଗୋଟୁ। ଏଥିରେ ଶୁଣିପାରିବେ ରାଗ ଦାଦ୍ରା ରାଶିଆ ଓ ଠୁମ୍ରି। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ଭବାନୀ ପାଟଣା ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ, ଉପରେ ପୁଣି ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁଟ, ଆମର ବଦାପୁଟ ପଞ୍ଚାୟତ ବଳକ ବୋଇପଡା।
0: ଆଜ୍ଞା, ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରିକି ଚଳୁନି।
0: ନିଜର ଜମି କହିଲେ କେତେ ଅଛି?
1: 7-8 ଏକର କଲିନି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ। ଆମିଷାମିଶି
0: କି କି ଚାଷ ହଉଛି ଭାଇ ସେ ସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ ନା ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ବି ଧାନ ଲଗେଇଛନ୍ତି?
1: ହଁ, ଧାନ।
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାନି, ହାଇବ୍ରିଡ ଏକା।
0: କେତେ ବର୍ଷ ହେଲାଣି ଚାଷବାସ କଲେଣି ଭାଇ?
1: ଏମିତି ଚାଲିଲା ସେ ପରମ୍ପରା, ଜନ୍ମରୁ କଲୁଣି ଆର ଏମିତି।
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ମ୍ୟାଡମ ବୋଲେ ଆମେ ଗୋବର କା ଦେଇକରି ଚାଷ କରୁଥିଲାମ ଭଲ କରବର। ଏବେ ୟୁରିଆ ଗୁରୁମୁର ମାଟି ତ ମାଟି ମାନେ ଏମିତି ଆସ୍ତେ ଆସ୍ତେ ଆଣ୍ଟୋଇ ଆଣିଲାନି, ମିଠା ଅଂଶ ଗଲାନି।
0: ଆଗରେ ବାପା ଦାଦା ଅମଳରେ ଯେତେବେଳେ କରୁଥିଲ, କଣ କଣ ବ୍ୟବହାର କରୁଥିଲ ଭାଇ?
1: ଗୋବର ଖତ ଦେଇ କାଲି ବୁଣି ଦେଇଥିଲା ତେଣୁ କିଛି ନାଇଁ ଆବକା, କାଲି ଗୋବର ଖତ।
0: ସେତେବେଳେ ଆବକା ଗୋବର ଖତରେ ଭଲ ହଉଥିଲା?
1: ସେ ଏମିତି ଏବେ ପରା ଇନକମ ସେତେ ନାହିଁ ଆର।
0: ଏବେ ଟିକେ ଆୟ ଅଧିକ ହେଲା,
1: ସାର ପାର ଦେଇ ଆୟ କାଣ୍ଡା ଏବେ ବେଶୀ ହେଲାନି ଆର।
0: ଆଗର ପରା ଏମିତି ବୁଣି ଦଉଛ ନା ଏବେ ନୂଆ ପଦ୍ଧତିରେ ଚାଷ କରୁଛ?
1: ନାଇଁ ନାଇଁ, ନୂଆ ପଦ୍ଧତି ମ୍ୟାଡମ, ଏବେ ତ ପଲା କାରବାର, ପଲା ପକାଇ ତାକେ ଉପାଡି ଗାର କାଲି ରୁଆ ଆକା।
0: ଧାଡି ରୁଆ କରୁଛ କି ମାମୁଲ ରୁଆ?
1: ଏମିତି ମାମୁଲ ରୁଆ କଲୁନି ମ୍ୟାଡମ।
0: ବିହନ କୋଉଠୁ ଆଣୁଛ ଭାଇ?
1: ବୋଇପଡାନି ଆକା।
0: ସାର ବୋଇଲେ କି କି ସାର ବ୍ୟବହାର କରୁଛ ଭାଇ ଏବେ?
1: ଏବେ ଆମେ 28-28 ଗ୍ରୁମର ୟୁରିଆ ପଟାସ ଏ ତିନିଟା ଜିନିଷ ବ୍ୟବହାର କଲୁନି।
0: ଯେତିକି ବିକ୍ରି ବଟା ବୋଇଲେ ଧାନର କୋଉଠି କରୁଛ ଭାଇ?
1: ଆମେ ମାଣ୍ଡିରେ ଏକା।
0: ମାଣ୍ଡିର ବ୍ୟବସ୍ଥା ବୁଝି ହଉଛି ଭାଇ? ସୁବିଧାରେ ବିକ୍ରି ବଟା ହେଇପାରୁଛି?
1: ଆମ ପଞ୍ଚାୟତ ଭିତରେ ମାଣ୍ଡି ହେଲାନି ପାଇଁ ସୁବିଧାରେ ବିକିଲୁନି।
0: ଖାଲି ଧାନ ଚାଷ କରିବା ଜମି ଏକା ଅଛି କି ପନିପରିବା ମିଶାର ହଉଛି?
1: ଏବେ ପିଆଜ, ବାଇଗଣ, କାରଲା, କଦଳୀ, କୁମୁଡା କେତେ ପ୍ରକାର ଆସେ ମ୍ୟାଡମ, ଏମିତି କଲି ହେଇଛି। ମରିଚ ବି ଗୋଟେ ଗୋଟେ ଆସେ ବୋଲେ ଯତ୍ନ ନେବି ମ୍ୟାଡମ, ସବୁବେଳେ ଭଲ ହେଲାନି।
0: ଯତ୍ନ ବୋଲେ କି କି ପ୍ରକାର ଯତ୍ନ ନଉଛ ଭାଇ ଯେ ତମର ଭଲ କିନା ଚାଷ ହଉଛି? ଏତେ ବର୍ଷର ତ ସିଆନ ଚାଷୀ ନା ତମେ?
1: ଯତ୍ନ ବୋଲି ମ୍ୟାଡମ ଏବେ ଦେଖିବି, ଏବେ ପିଆଜ କି ସେ ବାଇଗଣ କି ଏବେ କରଲା ଏମିତି ବିଭିନ୍ନ ପ୍ରକାର ଲାଗିଲିଛି। ମଛି ମଛି ମଛା ବସିବା ବୋଲି ଗୋଟେ ପ୍ରିୟକାର ବି ଗ୍ରାମ ସଭା ପାସାର ବି କଣ ମେଡିସିନ କହିଛି, ସେ ମେଡିସିନ ପ୍ରିୟକାର ଦେଲେ ରୋଗ ପୋକ ବସ୍ତେନି।
0: ତମର ପନିପରିବା ବିକ୍ରି ବଟା ବୋଲେ କୋଉଠି ଭାଇ?
1: ଦରାଗୁଡା ସୋମବାର ବୁଧବାର ଦଶମନ୍ତପୁର।
0: ଆରେ ଗାଁ ବାଟେ ତମର ଅଧିକ ଯଦି ପନିପରିବା ହେଲା, ତାକୁ ସଂରକ୍ଷିତ କରି ରଖବାର ଅଛି, ତାକୁ ଯତ୍ନ କରି ରଖବାର ଅଛି, ଆଇଲା ଦିନକେ ବିକିବି ବୋଇଲେ ହଉଛି କି ନାଇଁ ଭାଇ?
1: ଆମର ବାଟେ ଶୀତଳ ଭଣ୍ଡାର ରହିଲେ ଭଲ ହେଇଥା, ଏମିତି ଉତ୍ତର ବାଟେ ଆସେ ଓ ଦକ୍ଷିଣ ବାଟେ ମାଲି ବେଶୀ ଚାଷ ଆସେ, ତାଙ୍କର ଏମିତି ଶୀତଳ ଭଣ୍ଡାର ନାଇଁ ପାଇଁ ବେଶୀ ଜୟପୁର ନେଲାନି, ଦରାଗୁଡା ବୁଧବାର ନାଇଁ ବେଶୀ କହିବି ଗଲାନି।
0: ଯେତିକି ନୂଆ ସରକାରୀ ଯୋଜନାରେ କେବେ ସାମିଲ ହେଇଛ କି ନାଇଁ ସରକାର ବାବୁ ମନଠୁ ମିଶିକିନା?
1: ସରକାର ସୁବିଧା ବୋଇଲେ ମାଛ ଚାଷରେ ପାଇଲି ମ୍ୟାଡମ।
0: ମାଛ ଚାଷ କରୁଛ?
1: ହଁ।
0: ହେଲେ ମାଛ ଚାଷ କରିବ ବୋଲି କି କେମିତି ମନରେ ଧାରଣା ଆଇଲା ଭାଇ?
1: ମାଛ ଚାଷ ବୋଇଲେ ଗୋଟେ ଉତ୍ତର ଏମିତି ସଟିଆ ଗୋଟେ କାଲି କମ ଡାବୁରେ ଛାଡ଼ିଲି, ଏତିକି ଗୋଟେ 800-900 ଏମିତି ବିକିଲି, ଗୋଟେ ଲାଭ ହେଲା। କିସେରେ ଆଜ୍ଞା ଦାରିଲି ଯେ ନାଇଁ ଲୋନ ଗୋଟେ କର ବନ୍ଦ ପାଇଁ ତୁ ଭଲ ସୁବିଧା ବୋଇଲା ଗେ, ମୁଇଁ ଲୋନ ବେଶୀ ଡାର ମ୍ୟାଡମ ନିଛି ବୋଇଲି। ସେ ଗ୍ରାମ ସଭା ଆଜ୍ଞା କହିଲା କି ନାଇଁ ମୁଇଁ ଲେଖାଲେଖି କରିବି, ଯେବେ ପଇସା ପାଇବୁ ସେଦିନ ଡାକି ନେବି ବୋଇଲା। ସବୁ କାରଣ ମୁଇଁ ଯାଇନାଇନି ଟୋଟାଲ ବସେ, ଯେବେ ଡକୁମେଣ୍ଟ ଖାଇବା ସେଦିନ ନାଇଁ ଯୋଉ ବୋଇଲା, ଆଜି ଡକୁମେଣ୍ଟ ଖାଇଲୁ ବୋଲେ କାଲି ପରା ପଇସା ଦେଇଦେଲେ 25,000 ସିଭିଲ ଅଧା ସାଢେ ଅଧା ବାନ୍ଧବାର
0: ବୋଲେ ସବସିଡି ମିଳିଲା ଅଧା।
1: ହଁ, ସେଇ ପଇସାରେ ଆଣି ଗୋଟେ 40 ସେଣ୍ଟ ନା 50 ସେଣ୍ଟ ପଇସି 50 ସେଣ୍ଟ ଅଛି ଗୋଟେ ବନ୍ଧ ମାରିଲି। ଏମିତି ମାଛ ଚାଷରେ ବହୁତ ଲାଭବାନ ପାଇଲିନି।
0: ଯାହା ହଉ ଭଲ କଥା ଭାଇ, ଚେଷ୍ଟା କଲ।

0: ନୂଆ ରକମର ଚାଷ କରିବି? ଆଗଠୁ
1: ହଁ
0: କେବେ ମିଶାରୁ ମାଛ ଚାଷ କରିଥିଲ କି ନା? କାଠୁ ଦେଖିକି ଶିଖିଲ ଭାଇ?
1: ଏମିତି ଇ ପିଆଜ କାଣ କାଣ ଲଗାଇବାର ପାଇଁ ଏଟା ଶିଖିଲି ମ୍ୟାଡମ, ପାଣି ଗୋଟେ ରଖିବି ବୋଲି ବୋଲି ଏଟା ମାଛ କାଲ ମାଛ ଲାଗୁଛି। ଏବେ ପିଆଜ କି ଏମିତି ପନିପରିବା ଲଗାଇଲି, ପିଆଜ ଏମିତି ପନିପରିବା ପାଇଛି। ଏଇ ପରିସ୍ଥିତି ଭାବିକାରି ମୁଇଁ ଯେ ବନ୍ଦ ମାରିଲି,
0: ଭଲ
1: ମାନେ
0: କଲ।
1: ପନିପରିବା ପାଇଲି ଏକା, ମାଛ ଚାଷରେ ଲାଭ ପାଇଲି ଏକା। ପିସ୍ତାରୀ ଅଫିସର ସାନେ ଆମର ସେ ଯୋଗାଯୋଗ କଲି ମ୍ୟାଡମ, ବୈପାରଡ଼ା ଯାଇକାରି
0: ହଇ ହଇ
1: ବିହନ ସେ ନିଜେ ଦେଲା ସବସିଡ଼ିରେ, ଆରି ଚାଷ ଲୋନ 2 ବର୍ଷ ବି ଦେଲା, ଅଧା ଛାଡ଼ିଲା ଅଧା ବାନ୍ଧିଦେଲି, ଓ ସେ ମାଛ ଚାଷ ବି ଦେଲା, ମାଛ ବି ଦେଲା ଛାଡ଼ରେ ଜାଁଳା
0: ଜାଣ ଦେଲେ
1: ଜାଁଳା।
0: ହେଲେ ଜାଣ ବିଷୟରେ ଫିସରେ ଅଫିସରୁ ପାଇଲ?
1: ହଁ ପିସେ ରଖ ନା ଯାଇପାରୁନି।
0: ହଁ ହଁ ହେଲେ ତାକୁ ଯତ୍ନ ବୋଲେ କେମିତି ନେବାର ଭାଇ? ଆଣିକିନା ଏମିତି ଛାଡି ଦେବାର କି ଆହୁରି ଧୀରେ ଧୀରେ ଛାଡ଼ବାର?
1: ଆଣିଲେ ଧୀରେ ଧୀରେ ଛାଡ଼ବାର ମ୍ୟାଡମ, ଧୀରେ ଧୀରେ ଛାଡ଼ିକରି ତାକେ ଗୋଟେ ମାସେ କି 15 ଦିନ କେ ଆମେ ଦାରି ଦେଖତେ, ବେମାର ହେଲାନି କି କଣଟା ବଡ ଲାଗି ନାଇଁ ବୋଲି ଖାଦ୍ୟ ଦେଇତେ ରହିବୁ, ଦେଖତେ ରହିବାର ସେ।
0: ମଝିରେ ମଝିରେ ଦେଖୁଥିବାର ଅଛି?
1: ହଁ ମଝିରେ ମଝିରେ ଦେଖତେ ରହିବାର ସେ। ପର ବର୍ଷ ସେମିତି ହେଇଗଲା ମ୍ୟାଡମ, ଆମର ପିସେ ଆଜ୍ଞା ଦାରି ଦାରି ଦେଖିଲା ବେଲେ ଉକୁଣି ହେଇଗଲା, ପୁଣି ସେମିତି ମାସକେ ଉକୁଣି ହେଇଗଲେ, ସବୁ ମାସ ଦେଖିଲେ ଉକୁଣି, ଏମିତି ସବୁ ମରିଯିବେ ବୋଲୁ କେମିତି କାରୁ କେମିତି କାରୁ ବୋଲି ଗୋଟେ ଆମର ସେ ପୁଅ ଆସି ଫୋନ କଲା ପିସେ ଆଜ୍ଞା, ଫୋନ କଲା ଆଜ୍ଞା ଆମର ମାସ ସେମିତି ଏମିତି ହେଇଗଲା, କେମିତି ଗଲ ସି ବୋଇଲା ଆଜ୍ଞା, ଫୋନ କଲା ଯେ ଅମକ ମେଡିସିନ ଗୋଟେ ଆଣ ବୋଲି ସେ ଫୋନ କଲା, ଗୋଟେ ମେଡିସିନ ଦେଲା ମ୍ୟାଡମ ସେ ଉକୁନି କେନେ କାଇଟା କେନେ ନିର୍ମଳ ମାସ ବୋଲି ହେଇଗଲା।
0: ସବୁ ଜାଳ ଏମିତି ମିଶା ମିଶି କରିକି ଦେଲେ ନା? ଗୋଟେ ରକମର ମାଛ ଏକା ଦେଲେ?
1: ଏମିତି ମିଶାମିଶି କରି ମ୍ୟାଡମ, ଭାକୁର ରୋହି କାର୍ପିଓ ଏମିତି ମିଶେଇକରି
0: ଖାଦି ବୋଲେ କିସ କିସ ଦେବାର ଭାଇ ମାଛ ଚାଷ କଲେ?
1: ମାଛ ଦାନା ବୋଲି ଗୋଟେ ଆସେ ମ୍ୟାଡମ ସେ ପିଡ଼ିଆ ରୁମଟା, ସେଟା ଆଗାମ ଦେବାର ସେ କିଣି ଆଣିକରି ଆର ପିସେ ଆଜ୍ଞା 2 ବର୍ଷ ଦେଲା, ସେଟା ବି
0: ସେଟା ବି ତମେ ସରକାର ସୁବିଧାରେ ପାଇପାରିଲ?
1: ହଁ ସରକାର ସୁବିଧାରେ ପାଇଲୁ, ନ କେଟେଲେ ଏମିତି କିଣି ଆଣିଲୁ ନି ଆର।
0: ବୋଲେ କେତେ ଦଫା ଦେବାର ମାଛ ମାନଙ୍କୁ ଖାଦି ବୋଇଲେ?
1: 3 ଓଳି ମ୍ୟାଡମ, ସକାଳେ ଗୋଟେ ତୋର ଦେବୁ, 12ଟା ବେଲେ ସନ୍ଧ୍ୟା ବେଲେ ଏମିତି ଦେବୁ। ଏସବୁ ବର୍ଷ ପିସେ ଆଜ୍ଞା ସେ ଯୋଗାଯୋଗ କଲା ଯେ ଗୋଟେ 40,000 ଗୋଟେ ଦେଲା ସବସିଡାରି, ଏମିତି ଜାଲ ଗୋଟେ ପାଇବୁ ବୋଲି ତୁ ନିଜେ କିଣି ଆଣୁ ବୋଲି ଆମେ 20,000 ଦେଇ ଜାଲ ଗୋଟେ କିଣିଲି।
0: ଜାଲ କିଣିବା ପାଇଁ ମିଶନ ସୁବିଧା ହେଲା?
1: ହଁ ଜାଲ କିଣିବା ପାଇଁ ପଇସା ଆରେ ଆଜ୍ଞା ସବସିଡ଼ିରେ, ଆରି 20,000 ମୋର ଏକାଉଣ୍ଟରେ ଛାଡ଼ିଦେଲା,
0: ଭଲ
1: ସେ ଜାଲ ବି ଫ୍ରିରେ ପାଇଲି। 8 ଦିନ କି 15 ଦିନ ଧାରି ଧାରି ଦେଖତେ ରହିବୁ।
0: ସେ ଜାଲ ପକେଇକି ଦେଖୁଥିବାର କେତେ ଲେଖା
1: ହଁ
0: ପକେଇବେ ବୋଲି କିନା? ହେଲେ ଏଇସବୁ ଯୋଜନାରେ ସାମିଲ ହେଲେ ଲାଭ ହବ ବୋଲିକି ତମକୁ କିଏ କହିଲେ?
1: ଆମର ଗ୍ରାମ ସଭା ଆଜ୍ଞା ଆରି ପିସିଆର ଆଜ୍ଞା ସହିତ ମିଶିଲେ ମ୍ୟାଡମ, 2 ଲୋକ କହିଲେ ଲାଭବାନ ହେଇଛି, ତୁ ଏମିତି କର ବୋଲି ବୋଲି ଶିଖାଇଲେ ସେ କଥା ଆଗା।
0: ଚାଷୀ ମାନଙ୍କର ମିଟିଂ ହଉଛି,
1: ହଁ ହେଲାନି ମ୍ୟାଡମ।
0: ଯାଉଛ?
1: ହଁ ହଁ
0: ମିଟିଂ ରେ କିସ କିସ ବିଷୟ ଶିଖୁଛ ଭାଇ? କି କି କଥା ହଉଛ?
1: ଟାଇମ ଦେଖି ବିରି ମୁଗ ସବୁ ଦେଲେ, ଏବେ ଇଟା ବି କରିଥିଲି ବିରି ଦେଲା ଗ୍ରାମ ସଭା ମ୍ୟାଡମ, ବିରି ସାନା ମୁଗ ସେଟା ବି କରେ, ସେଟା ବି ଲାଭ ବାନେ ସବୁ ପାଇଲି, ସାନା ମୁଗ ବିରି ସବୁ କାଲିଛି।
0: କେବେ ମିଶାରୁ ଆର କିଛି ଲୋନ୍ ପାଇଛ କି ଭାଇ ସରକାର ତରଫରୁ, ଆମର ଓଲେମ୍ସ ତରଫରୁ?
1: ଲୋନ୍ ଆଣିଲେ ମ୍ୟାଡମ ସବୁ ସୁଝି ଦେଲି, ଏବେ ଆଣି ନାହିଁ ଲୋନ୍, ଆରି ଆଣି ନାହିଁ।
0: ମାତ୍ର ଲୋନ୍ ମନେ ଦେଲେ ଆହୁରି ଏତିକି ଯୋଉ ଛାଡ଼ ଦଉଛନ୍ତି, ଅଧା ତମର ଖର୍ଚ୍ଚ କର ଅଧା ଆମେ ସରକାର ବହନ କରିବୁ, ତାହିଁରେ କି ସୁବିଧା ଅଛି ଭାଇ ଚାଷୀ ମାନଙ୍କୁ?
1: ଚାଷୀ ଜାଣିଲେ ସୁବିଧା ଆସ ମ୍ୟାଡମ ବୋଲେ, ଆମେ ଲୋନ୍ ଆଣିକି ଅଧା ଛାଡ଼ ଅଧା ବାନ୍ଧବାର ବୋଲେ ଆଣିକି ଚାଷରେ ଆଗ ଲଗାଇବାର ଆସେ, ସୁବିଧା ଆଗା ସେଟା ବି।
0: ଆଗକୁ ଆହୁରି କଣ ନୂଆ ଯୋଜନା ଅଛି ଭାଇ? ଆହୁରି କି କି ରକମର ଚାଷ କରିବାର ଇଚ୍ଛା ଅଛି?
1: ସୋଲାର ବୋରୱେଲ ହେଲେ ବୋଲିଥାନ୍ତା ମ୍ୟାଡମ, ଆରି ଗୋଟେ ସବୁ ଡେପ୍ ଜମିରେ ବୋଲେ ସୋଲାର ରେ ସେଟା ଗୋଟେ ସୁବିଧା ହେଇଥାନ୍ତା ବୋଲେ, ସେତି ପନିପରିବା ଏମିତି ଲଗାଇ ସୁବିଧା କାରଣ ସେତିଆର ବୋଲରେ ପାଇଥାନ୍ତି ବୋଲବାଟା।
0: ହେଲେ ଆମର ଜମିକୁ ଉର୍ବର ରଖବାର ଅଛି ଆଗର ପରା? ଆଗରେ ଯେମିତି ଥିଲା ଆମର ମାଟି ଫସଫସିଆ ଥିଲା, ଆହୁରି ମାଟିରେ କେଞ୍ଚୁଆ ଥିଲେ, ସେମିତି ରକମର ଆଣିବା ପାଇଁ ବୋଲେ ଆମେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କରିବାର ଅଛି ଭାଇ?
1: କୃଷି ବିଭାଗ ତରଫରୁ ଏବେ ଦନିଶା 12 ପ୍ରକାର ବିହାନ ଦେବୁ ବୋଇଲେ ଆସ, ଏବେ ସେଟା ତୁମେ ସାର ମାରା ନାହିଁ, 12 ପ୍ରକାର ବିହାନ ଦେବୁ, ଏବେ କଷୁ କଷ ପାଣି ତ ପଡିଲା ମ୍ୟାଡମ, ଏବେ ବୁନ୍ଦ ଦେଇକରି କଷି ଦିଆସ, ରୁଆ ବେଲେ ସେଟା କଷିଲେ ସାର ହେଇସି, ସେଟା ସାର ସେ ଜାଗାରେ ଦିଅ ନାହିଁ, ସେଟା ଆସ୍ତେ ଗୋଟେ ବର୍ଷ ପାଇଁ ଦେଖା, ଆର ଏମିତି ଆସ୍ତେ ଆସ୍ତେ ସବୁ ବର୍ଷ ଏମିତି ସାର ଅଲପ ଛାଡ଼ି ନିଆ, କାଲି ବିଷାକ୍ତ ଜିନିଷ ଖାଇଲୁନି, ଧାନରେ ବିଷାକ୍ତ, ପନିପରିବା ଯାହା ବିଷାକ୍ତ ଜିନିଷ କିଣି ଆଣିଲେ ବିଷାକ୍ତ ଜିନିଷ ଖାଇଲୁନି, ଏଟା କମାଇ କମାଇ କମାଇ ନାଇଁ ଜମିକି ଉର୍ବର କରୁ ବୋଲି ସେମିତି ମିଟିଂ ମନେ ଡାକି ଡାକି କହିଲେନି। ଏଟା
0: ଆମର ଅନୁଷ୍ଠାନ ପାଇଁ ସମୟ ଦେଲ, ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ଅନୁଭୂତିର କଥା କହିଲ, ତେଣୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର ଭାଇ।
1: ନମସ୍କାର ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷ କରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 ତାରିଖରେ 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍, ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ

ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ 11:10 ବିମାନ ଛାଡ଼ି 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି 1:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ 1:50 ବାହାରି 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେର୍କେଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗର ଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, CWG ରିଏଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ

କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ ସାତଟି ଜିଲ୍ଲାକୁ

0: କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ 7ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ସମେତ 16ଟି ରାଜ୍ୟ ଓ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1ରୁ ଆରମ୍ଭ ହେବ SIR ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା AI ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି। ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 ମସିହାରେ 14 କୋଟି 71 ଲକ୍ଷ ଥିବାବେଳେ ଗତ April 29 ସୁଦ୍ଧା ଏହା 58 କୋଟି 16 ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264 କୋଟି 11 ଲକ୍ଷ UPI ମାଧ୍ୟମରେ ପ୍ରାୟ 29 କୋଟି 53 ଲକ୍ଷ ଟଙ୍କା ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଡିବି।

0: ମାଧ୍ୟମରେ ସରକାରୀ ସବ୍ସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49,09,000 କୋଟି ଟଙ୍କା ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଂ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ ଇଣ୍ଡିଆ, ଭାଷିନୀ ବିଭାଗ ଏବଂ ଆର୍ବିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22ଟି ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଂ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ
2: ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଏହାର ପ୍ରକ୍ରିୟା ଥି 38,123 ଜନ ବୁଥ ସ୍ତରୀୟ ଅଧିକାରୀ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହାଯ୍ୟ କରିବା ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫ 27,000 ନୁ ଏତକା ବୁଥ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍। ସ୍ୱଚ୍ଛ ଆଉ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବାର ଲାଗି ଫି ବୁଥ ନ ଜନେ ଲେଖା ବୁଥ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ତରଫ ସୂଚନା ଦିଆଯାଇଛି। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକେ ନେଇକରି ଆଜି ବେଲବୁଡ଼େ ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଜରୁରୀ ବୈଠକ ଚାଲିଛି। ଅପରାଧ ଆଉ ଅପରାଧୀମାନଙ୍କ ଲାଗି ଜିରୋ ଟଲରେନ୍ସ ନୀତି ଅପନାବାରଟା ହେଉଛି ବୈଠକର ମୂଳ ଆଭିମୁଖ୍ୟ। ହପ୍ତେ ଭିତରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦ ଇଟା 2 ନମ୍ବର ବୈଠକ। ବୈଠକଟି ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜି, ଭୁବନେଶ୍ୱର କଟକ ପୁଲିସ କମିଶନର ଆଉ ଆର୍ସି ଆର୍ଡିସି ସବୁ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଯୋଗ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ରାଜସ୍ୱ ସଂଗ୍ରହ, ଖର୍ଚ୍ଚା ସମୀକ୍ଷା ଆଉ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶଟି ସାରା ଦେଶରେ ସମାଧାନ ସମାରୋହ ଅଦାଲତ ଜରିଏ ବିଚାରାଧୀନ ମାମଲାମାନଙ୍କର ସମାଧାନ ଲାଗି ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ଇତାର କାର୍ଯ୍ୟକାରିତା ବାବଦେ ଆଇନ ବିଭାଗର ସଚିବ ସମକୁ ଜଣାଇ ଦେଇଥିଲେ। ରାଜ୍ୟ ବିଜେପି ସରକାରକେ ଆଇବା ମାସ 12 ତାରିଖ 2 ବଛର ପୁରା ହେଉଛି। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନେଇକରି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସରକାରଙ୍କର 2 ବଛରର ଭିନ୍ ଭିନ୍ ସଫଳତା ବାବଦେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ଗଲା 2 ବଛରଥି ହାସଲ କରିଥିବାର ଭିନ୍ ଭିନ୍ ସଫଳତାକେ ମୁଖ୍ୟମନ୍ତ୍ରୀଙ୍କ ଆଗେ ଉପସ୍ଥାପନ କରିଥିଲେ। ଆଇବା ଦିନେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଲୁକର ପାସେ ପହଞ୍ଚାବାର ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ବୈଠକଟି 2 ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସାରା ପୃଥିବୀନ ଲାଗି ରହିଥିବା ତେଲ ସଙ୍କଟ ଭିତରେ ରାଜ୍ୟ ସରକାର ଜରୁରୀ ନିଷ୍ପତ୍ତି ନେଇପାରନ୍ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍। ସଚିବ ସ୍ତରୀୟ ବୈଠକ ଉତ୍ତରୁ ଭୁବନେଶ୍ୱରନ ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ଶ୍ରୀମତୀ ଗର୍ଗ କହିଛନ୍, ପରିସ୍ଥିତିର ମୁକାବିଲା ଲାଗି ସରକାରୀ ସ୍ତରଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନଟି ବହୁତଟି ରାଜ୍ୟ ଇତାକେ କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କାର୍କେଟଥି ବ୍ୟବହାର ହେଉଥିବାର ଗାଡ଼ି ସଂଖ୍ୟାକେ କମ୍ କରିଛନ୍। ଆଇବା ଦିନେ ସରକାରୀ ଅଧିକାରୀ ଆଉ କର୍ମଚାରୀମାନଙ୍କ ଲାଗି ନୂଆ ନିର୍ଦ୍ଦେଶ ଜାରି କରିବାକେ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନଟି ଯାଆସ୍କେ ବାଧ୍ୟତାମୂଳକ କରାଯାଏ ବୋଲି ଶ୍ରୀମତୀ ଗର୍ଗ କହିଛନ୍।
1: ଅଲରେଡ଼ି ଆପଣ ତ ଶୁଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଯେଉଁ କ୍ୟାବେଲ ଗେଟ୍ ତାକୁ କମାଇ ଦେଇଛନ୍ତି। ତାପରେ ଆମେମାନେ ବି ଆମର ଭିତରେ ବି ବହୁତ ଜଣ ଅନ୍ୟାନ୍ୟ ଜିନିଷ ସବୁ କରୁଛନ୍ତି ଆଉ ଆଜି ଆଉ ଡିସିସନ୍ସ ହେବ ସେଇଟା ବି ଆମେ ଆପଣଙ୍କୁ ଜଣାଇବୁ।
0: ଦେଶରେ ଅଶୋଧିତ ତେଲ, ଏଲ୍ପିଜି ଆଉ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଲାଗି ପ୍ରଭାବୀ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍, ଘରୋଇ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ଆଉ କେନ୍ସିଭିଲ୍ ବିତରକଙ୍କର ନ ଷ୍ଟକ୍ ନାହିଁ ସରି। ଇତାର ସହିତ ରିଫାଇନରିମାନ ପୁରା କ୍ଷମତାଥି କାମ କରୁଛନ୍ ବୋଲି ଶ୍ରୀମତୀ ଶର୍ମା କହିଛନ୍। ଗଲା ମାର୍ଚ୍ଚ ମାସରୁ 7 ଲକ୍ଷରୁ ଅଧିକା ଏଲ୍ପିଜି ସଂଯୋଗ ଆଉ 7.5 ଲକ୍ଷରୁ ପିଏନ୍ଜି ଉପଭୋକ୍ତା ପଞ୍ଜୀକରଣ ହୋଇଛନ୍। ଗଲା 3 ଦିନ ଭିତରେ 1,40,00,000 ଏଲ୍ପିଜି ବୁକିଂ ଭିତରୁ 1,39,00,000 ପୁରା କରାଯାଇଛି। 90,000 ଅଧିକା ଏଲ୍ପିଜି ନେଇକରି 2 ଜାହାଜ ଗଲାକାଲି ହରମୁଜ ପ୍ରଣାଳୀ ପାର ହୋଇକରି ଆଇବା 16 ତାରିଖ ପହଞ୍ଚିବା ବୋଲି ବନ୍ଦର ଆଉ ଜାହାଜ ଚଳାଚଳ ସଚିବ କହିଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ତିଆରି କାମ ଜାରି ରହିଛି। 3 ରଥର 32 ଚକା ତିଆରି ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକା ଭିତରୁ 9 ଚକା ବନା କାମ ଶେଷ ହୋଇଥିବାର ବେଳେ ଦର୍ପଦଳନ ରଥର 10 ଆଉ ନନ୍ଦିଘୋଷ ରଥର 12 ଚକା ବନା ସରିଛି। 3 ରଥର 4 ଲେଖା ମୁହାଣ୍ଟ, 4 ଲେଖା ନିରାଡ଼ି ଆଉ 12 ଲେଖା ଭୂଇଁ ଖମ୍ବିମାନଙ୍କର ଚୌପଟ କାମ ଶେଷ ହେବାର ଉତରୁ 3 ରଥର ଭୂଇଁ ଚୌତା ତିଆରା କାମ ମୂଲ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜଥି ନୃସିଂହ ରୂପ ଖୁଦେଇମାନଙ୍କର ପଲିସ କାମ ଜାରି ରଖିଛନ୍। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ତାରିଖନୁ ଷ୍ଟାର ଏୟାର ବିମାନ ସେବା ମୂଲ ହେବାରକେ ଯାଉଛି। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଥିବାର ବେଳେ ଟିକେଟ୍ ବୁକିଂ ହପ୍ତେ ତଲୁ ମୂଲ ହୋଇସାରିଛି। ଝାରସୁଗୁଡ଼ା ଆଉ ଭୁବନେଶ୍ୱର ଭିତରେ ବୁଧବାର ଛଡ଼ା ବାକି 6 ଦିନ ବିମାନ ଚଳାଚଳ କରବା। ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ଭିଲ୍ ବୁଧବାର ଛଡ଼ା ହପ୍ତାର ବାକି ସବୁଦିନେ ବିମାନ ଚଳାଚଳ କରବା ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଜଳ ପରିମଳ ମିଶନର

ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ସବୁ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମକେ ତୁର୍ତ୍ତି ଶେଷ କରିବାର ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଇତାର ସହିତ ବିଡିଓ ମାନେ ସବୁ ଗାଁ ତଦାରଖ କରିକରି ବେଆଇନ ଭାବେ ବ୍ୟବହାର ହେଉଥିବାର ପାନ୍ ପମ୍ପ ଜବତ କରିବାର ସହିତ ସମିଆ ଜାନିକରି ଫି ଗାଁନ ହର୍ ଘର୍ ଜଲ୍ ଯୋଜନାକେ କାର୍ଯ୍ୟକାରୀ କରିବାର ଲାଗି ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ନ ଇକ୍ରିସେଟ୍ ହାଇଦ୍ରାବାଦ ତରଫୁ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି। କୋମନା ବ୍ଲକ୍ର 5ଟା ପଞ୍ଚାୟତର 17ଟା ଗାଁନ ଘର ପଛାଡ଼ର ପଡ଼ିଆ ଜମିଥି ପୁଷ୍ଟିକର ପନିପରିବା ଚାଷ କରିବାର ଉପରେ ଜୋର ଦିଆଯାଇଛି। ବୈଠକଟି ଯୋଜନାର ହିତାଧିକାରୀମାନଙ୍କୁ ମିଳୁଥିବାର ସୁବିଧା ଆଉ ସାହାଯ୍ୟ ବାବଦେ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାର 11 ନମ୍ବର ପଞ୍ଚବାର୍ଷିକ କୃଷି ଜନଗଣନାର 3 ନମ୍ବର କ୍ଷେପ୍ର ତଥ୍ୟ ମଞ୍ଜୁରୀ ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ନୂଆ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରଟି ଗଲା କିଛି ବଛର ଭିତରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଆଉ କୃଷି ଋଣ ପାଇବାର୍ଥି ଉଲ୍ଲେଖନୀୟ ଅଗ୍ରଗତି ଦେଖିବାର୍କେ ମିଳିଛି। ଜିଲ୍ଲାର କୃଷକମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇଥିବାର ବୈଠକଟି ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଇବା ଶନିବାର ତକ ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ସାଗର ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ପ୍ରବେଶ କରିବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲ ବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରିଘାଏ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ NDRF 140 କୋଟି ଭାରତୀୟଙ୍କର ବିଶ୍ୱାସ ଜିତିପାରିଛେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜୁଲାଇ 1 ତାରିଖନୁ ଓଡ଼ିଶାନ ମୂଲ ହେବା ସ୍ୱତନ୍ତ୍ର ସଘନ ସଂଶୋଧନ SIR। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇକରି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଚାଲିଛେ ଜରୁରୀ ବୈଠକ। ଭୁବନେଶ୍ୱର ହୋଇଛେ ସଚିବ ସ୍ତରୀୟ ବୈଠକ। ଆଉର୍ ବଙ୍ଗୋପସାଗର ସୃଷ୍ଟି ହୋଇଛେ ଲଘୁଚାପ କ୍ଷେତ୍ର। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ରାଜ୍ୟର ସବୁ ଜିଲ୍ଲାନ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ବେଇଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ IPL କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ। ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଷୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଷୟିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ଦିଲ୍ଲୀ, ଚଣ୍ଡିଗଡ଼, ଦାଦ୍ରା ଓ ନଗରହାବେଳୀ ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 394,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 342,000 ବୁଥ୍ସ୍ତରୀୟ ଏଜେଣ୍ଟ ସାମିଲ ହେବେ। ଏହି ପର୍ଯ୍ୟାୟରେ 36,73,00,000 ଭୋଟରଙ୍କ ପାଖକୁ ଯାଇ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ। ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି 2 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ 2 ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69,00,000 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ UAEକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି UAE ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ UAE ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର

ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ ଆଜି ଚୀନର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନକୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି, ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜୀକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 metric tonରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର କରିଛି। ଆସନ୍ତା 16 ଜାହାଜ ଦୁଇଟି ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ MSV ହାଜି ଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗସ୍କୁ ବ୍ୟାଟିଂ କରିବାକୁ

0: ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ଅଡିଟୋରିୟମଠାରେ ଦଶମ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 13 ଜଣ ଏବଂ A2 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 226 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଓ SP ଅମୃତପାଲ ସିଂ ଯୋଗଦେଇ ଜିଲ୍ଲା ଟପର ପୁନମ ମେହେର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅଂଶୁମାନ ବାରିକ ଏବଂ ତୃତୀୟ ସ୍ଥାନରେ ଥିବା ରାହୁଲ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଜିଲ୍ଲାରୁ ମାତ୍ର 2 ଜଣ A1 ଓ 13 ଜଣ A2ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ନିୟମିତ ଶିକ୍ଷାଦାନ, ସାପ୍ତାହିକ ପରୀକ୍ଷା ଏବଂ ଚାପମୁକ୍ତ ପରୀକ୍ଷା ପ୍ରଣାଳୀ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଜିଲ୍ଲାପାଳ ମଧୁସୂଦନ ଦାସ କହିଥିଲେ।
3: ବର୍ଷ A1 13 ଜଣ ପାଇଛନ୍ତି, A2 226 ଜଣ ପାଇଛନ୍ତି, 249 ସଂଖ୍ୟା। ଗତବର୍ଷ 101ରୁ 249, ଗତବର୍ଷର ଆମର ସଫଳତାରେ ଷ୍ଟେଟ୍ ଲେବୁଲ୍ ପୋଜିସନ୍ ଥିଲା 14, ଏଥରକ ଇମ୍ପ୍ରୁଭମେଣ୍ଟ ହେଇକି 6 ହେଇଛି ଏବଂ ଏଥିପାଇଁ ଅଭିଭାବକଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି।
2: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ଧାନ କ୍ରୟ କମିଟିର ରବି ଫସଲ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ହରିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନୁମୋଦନ କ୍ରମେ ଆସନ୍ତା 20 ତାରିଖରେ ଖରିଆରରେ ରବି ମଣ୍ଡିର ଉଦ୍ଘାଟନ କରାଯିବା ସହ 25 ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ 19,347 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ 6,050 ଜଣ ଅଧିକ ଏବଂ ପ୍ରାୟ 45% ବୃଦ୍ଧି ପାଇଛି। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର 4,437 ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ଖଡ଼ିଆଳ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା କମିଶନ ଓ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ନିଜ ଅଧିକାର ହାସଲ କରିବା ପାଇଁ ଆଇନ ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସୁଭଦ୍ରା ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ବନ୍ଧନ ଯୋଜନା ଏବଂ ବାଳିକା ସମୃଦ୍ଧି ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା କୁହାଯାଇଥିଲା। ଏହି ସମସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଶେଷ ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗଦେଇ ମହିଳା ସୁରକ୍ଷା ଓ ଆଇନଗତ ଅଧିକାର ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
4: କମିଶନ ଦ୍ୱାରା ଆୟୋଜିତ ଆଇନ ସଚେତନା କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାର ଆମର ରାଜଖରିଆ ବ୍ଲକ ସାଙ୍ଗେ ହେଇଛେ। ଆମର କୋଡିନେଟ୍ କରୁଛନ୍ DSW ମ୍ୟାଡମ୍ ନୂଆପଡ଼ା। ଆଜିକା ଆମର ମେନ୍ ଉଦ୍ଦେଶ୍ୟ ହଉଛି ମହିଳାମାନେ ତାଙ୍କର ଆଇନ ଗୁଡାକ ଜାଣୁ, ଆଇନ ଜାଣିଲେ ପେଲେ ଯେ ତାମାନେ ଆଇନର ସାହାଯ୍ୟ ନେଇପାରିବେ। ଗ୍ରାସ ରୁଟ୍ ଯେନ୍ ମହିଳାମାନେ ଅଛନ୍, କେନ୍ସି ବି ଡୋମେଷ୍ଟିକ ଭାଇଲେନ୍ସ ର ଶିକାର ହଉଛନ୍, କେନ୍ ମହିଳା ଯେତେବେଳେ କାର୍ଯ୍ୟକ୍ଷେତ୍ର ଶିକାର ହଉଛେ, ତ ସେ ମହିଳାମାନେ ତାଙ୍କର ଆଇନ ର ଗୁଡାକ ଜାଣିବେ ବେଲେ ଯେ ତାହାକୁ ସାହାଯ୍ୟ ପାଇପାରିବେ।
2: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତର ଅଂଶଗ୍ରହଣରେ 5,796 ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ମାମଲାର ବିଚାର କରାଯାଇଥିଲା। ଏଥିରୁ 1,83,24,020 ଟଙ୍କାର ଆପୋଷ ସମାଧାନ ହୋଇଥିଲା। ସେହିପରି 178 ବ୍ୟାଙ୍କ ବକେୟା ଋଣ ଏବଂ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ 38,22,829 ଟଙ୍କା ଆଦାୟ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂଆପଡ଼ାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଠକେଇରୁ କିପରି ସଚେତନ ରହିହେବ ଓ ତାର ପ୍ରତିକାର ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା।

0: କାଙ୍କଡ଼ା ଜିଲ୍ଲାର ଖଡ଼ିଆଳ ସହ ଜିଲ୍ଲାର 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ନୂତନ ବସ୍ ଷ୍ଟାଣ୍ଡରେ ଏହାର ଉଦ୍ଘାଟନ ହୋଇଥିଲା। ବାଇକ୍ ଚାଳକମାନଙ୍କୁ 50 ଟଙ୍କା ଦେଇ ହେଲମେଟ୍ ନେଇ ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରାଯାଇଥିବା ବେଳେ କାର୍ଯ୍ୟ ସାରି ଫେରିବା ପରେ ହେଲମେଟ୍ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ସମୟ 7:30 ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣନ୍ତୁ ଏହି ବିଜ୍ଞାପନ ପରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆମେ ଖରାଦିନେ ଯତନ ପାତନ କଲୁ ବେଲେ ତ ଆମକେ ସେମାନେ ତାଙ୍କର ସୁବିଧା ଯୋଗାବେ।
1: ହଏ ପରେ ନାନୀ, ଏବେ ଦେଖ ଆମେ ଯେନ୍ତା ପାଏନ୍ ର କଥା କହିଲୁ, ହେନ୍ତା ହେମାନଙ୍କର ଲାଗି ଫୁନି କେନ୍ତା କରି ଆମେ ଗୋଟେ ଜାଗାନେ ପାଏନ୍ ରଖିଦମା, ଯେନ୍ତା ସେମାନଙ୍କେ ଠିକ ହିସାବେ ପାଏନ୍ ମିଲି ପାର୍ବା, କେନ୍ତା ସେମାନଙ୍କର ଯେନେ ରହୁଛନ୍ ଗୁହାଲ ଘରକେ ଆମେ କେନ୍ତା କରି ଶୀତଳା କରିକିନା ରଖି ପାର୍ମା, ହେ ସବୁର ବ୍ୟବସ୍ଥା କର୍ମା।
0: ସତ କଥାରେ ଭେ, ଆର ଭଟାକେ ଚରି ଚୁରା ଗଲେ ବର୍ଷା ଦିନେ ନେ ଶୀତ ଦିନେ ନେ ବଲ ଘାସ ବି ମିଲ୍ସି।
1: ହଇ ହଇ ହଇ,
0: ଖରା ଦିନେ ତ ଇଟା ମାନ ସବୁ ଶୁକି ଯାଇଥିସି, ହେତିର୍ ଲାଗି ଠିକ ସମୟ ଦେଖି ଦେଖି ଆମେ ଯଦି ସେମାନଙ୍କେ ଖାନା ଘରେ ନେ ଦେମୁ, କୁଣା ପୁଏଲ କି ଅଲଗା ଯେ ଛେଲ ମେଳା ରଖିଛୁ ମିଲେ, ଆର ଯେନ୍ ଖାନା ବି ଯଦି ଦେମୁ ବେଲେ ସେମାନଙ୍କର ଲାଗି ବନେ ହେବା।
1: ହଏ ପରେ ନାନୀ, ଇଟା ଦେଖ ଆମେ ଖାଲି କଥା ହେଲେ ନେଇକି, ଆମକେ ଯେତକି ଲୋକ ଶୁଣୁଛନ୍, ଆମର ଯେତେ ଚାଷୀ ଦଦା ମା ବହେନ ସବେ ଶୁଣୁଛନ୍, ସବେ ଟିକେ ଏସବୁ ଜିନିଷକେ ନେଇକରି ଜାଗତିଆର ହେବେ। ଆର ଇ ଯେନ୍ତା ପ୍ରକାର ଏବେ ଗହଦୁଛେ ଖରା ଦେଖୁଛୁ, ଦିନକେ ଦିନ କେତନି କେତେ ବଢି ଯାଉଛେ, ହେଁ ଆମର ମାନେ ଜୀବନ ତ ହେଦେ ଅକଲ ବକଲ ହେଇଗଲା ନା, ଆର ଇ ପଶୁ ପକ୍ଷୀର କଥା ଟିକେ ବି ଚିନ୍ତା କରବାର କଥା।
0: ଆର ଶୁନରେ ଭେ, ଯାକେ ଯଦି ଟିକେ ଦେହି ବନେ ନେଇ ଲାଗଲା ପରା ଲାଗଲା କି ଝାଉଁ ମାରିଲା ପରା ଲାଗଲା, ବେଲେ ପାଖେ ନେ ଥିବା ଡାକ୍ତରଖାନାକେ ଯାଇକରି ଡାକ୍ତର ଆଜ୍ଞାର ପରାମର୍ଶ ହିସାବନେ ଯେନ୍ତା ବତାବେ ସେନ୍ତା କରି ଯଦି ଆମେ କଥା ମାନମୁ ବେଲେ ଆମର ଦେହି ଗାଗର ବନେ ରହିବା।
1: ଇଟା ପୁରା ପଏଣ୍ଟର କଥା କହିଲୁ ନାନୀ, ନିଜେ ନିଜେ କିଛି ନେଇ କରବାର କଥା, ଯାହା ବି କରବ ଡାକ୍ତର ଆଜ୍ଞାର ପରାମର୍ଶ ନି କରି ଏକା କରବାର କଥା।
0: ହଏ ହଏ
1: ଯେ ନାନୀ, ଇଟା ତ ଦେଖ ଆମେ କଥାବାର୍ତ୍ତା ହେଲୁ
0: ହେଲୁ ହେଲୁ,
1: ମାତର ହେ ଦେଖ ହେ ଦିଏ ଆମର ଶିଳ୍ପୀ ଦଦା ମାନେ ତରାନେ ଆସିକରି ଠିଆ ହେଇଛ।
0: ହଏ ଶିଳ୍ପୀ ଦଦା ଜଗିଛନ୍ ତାଙ୍କର ଦଲ ବଲ କେ ଧରି କରି।
1: ଯେ ନାନୀ, ଇଟା ଶିଳ୍ପୀ ଦଦା କିଏ ଜାଣିଛୁ କେ?
0: ଶିଳ୍ପୀ ଦଦା ନା ଛନେ କହି ଦେ।
1: ଇଟା ଆମର ପ୍ରତାପ ଚନ୍ଦ୍ର ଦଦା ତାଙ୍କର ଦଲ ବଲ।
0: ଓହୋ,
1: ତୁ ଶୁନୁ ହେନ୍ତା ହେଲେ।
0: ହଁ ଶୁନୁ।

0: ଦେବା। ଦୁଇ ନେ ତାର ସ୍ୱାସ୍ଥ୍ୟର ଅବନତି ହେବା, ସ୍ୱାସ୍ଥ୍ୟ ଖରାପ ହେବା, ଆପଣଙ୍କର ଦେହ ଖରାପ ହେଇଯାଇସି, ତାର ପରେ ଆପଣଙ୍କର ଅଂଶୁଘାତ ହେବାର ସମ୍ଭାବନା ରହିଛି। ଯଦି ଛାଡୁଛନ୍ ଆପଣ ବାହାରକେ, ଦେଖିବେ ଯେ ଗଛର ଛାଇ ପାଖେ ଯେନ୍ତାକି ସେ ରହୁଥିବା, ଗଛର ଖୁଲା ମେଲା ଟିକେ ଥିବା, ଗଛ ତଳ ଥିବା, ଥଣ୍ଡା ପଡୁଥିବା, ପବନ ଟିକେ ବାଜୁଥିବା, ସେନ୍ତା ଜାଗାରେ ଅଛି ତ ଭଲ କଥା। ନେଇ ତ ଆମର ବାହାରେ ନେଇ ଛାଡ଼ିକିରି ଆପଣଙ୍କର ଘରେ ଟିକେ ରଖବେ, ଯେନ୍ତା ମୁଇଁ କହୁଥିଲି ଯେ ଆପଣଙ୍କର ସକାଳ 10 ଭିତରେ ଆପଣ ଚରେଇ ବୁଲେଇକରି ଧରି ଆସୁନ, ତାପରେ ଉପର ବେଲି 4 ପରେ ଆପଣ ଆର ଥରେ ଚରେଇବାକେ ନେବେ।
1: ତ ଏବେ ଆମର ଚାଷୀ ଭାଇମାନଙ୍କର ମନେ ଗୋଟେ ପ୍ରଶ୍ନ ଉଠୁଥିବା ଯେ ଗାଈ ବୁଛୁରା ତ ସେମାନେ ରଖିଦେବେ, ବଢ଼ିଆ କରି ଖାନାପିନା ଦେବେ, ଗୁହାଲ ବି କରବେ, ଆଉ ଢିଲା ମରା ନେଇ ଛାଡ଼ିକରି ଘରେ ବି ବାନ୍ଧିକରି ରଖବେ, ମାତ୍ର ଯେତେବେଳେ ଗାଈ ଗୋରୁକେ ଖରାଦିନେ ରୋଗ ହେଇଯାଉଛି, କେନ୍ତା କେନ୍ତା ପ୍ରକାର ରୋଗ ମନେ ହେସି, ଆରୁ ଏତେ ଯତ୍ନ ପାତନ କେନ୍ତା କରି କରବେ ଆଜ୍ଞା?
0: ଆମେ ଯଦି ଖରାଦିନେ ଟିକେ ପ୍ରତିକାର ନେଇ ନମା, ଆମେ ଯଦି ଠିକ ଟାଇମରେ ତାକେ ଖରାରେ ଯଦି ଛାଡ଼ିଦେମା, ଖାନାପିନା ଟିକେ ଭଲ କରି ନେଇ ଦେମା, ପାଣି ଟିକେ ପିଇବାକେ ଭଲ କରି ନେଇ ଦେମା, ବୋଲେ ଆମର ପେଟ ସମ୍ବନ୍ଧୀୟ ରୋଗ ସବୁ ହେସି, ଯେନ୍ତାକି ଆପଣଙ୍କର ଏସିଡୋସିସ୍ କହିସନ୍, ଅମ୍ଳ ରୋଗ ହେସି, ପେଟ ଫମ୍ପେଇବା, ଝାଡ଼ା ହେବା, ଡାଇରିଆ ହେବା, ତାପରେ ଏମିତି ହେଇକିରି ଡିହାଇଡ୍ରେସନ୍ ଯେନ୍ଟା କହିସନ୍, ଅଂଶୁଘାତ ହେଇକିରି ବି ବେଳେବେଳେ ଗାଈ ଗୋରୁ ମରିଯାଇସି। ତ ଏଥିର୍ ଲାଗି ଆମକେ ପ୍ରତିକାର ନେବାକେ ପଡ଼୍ବା। ଯେନ୍ ଏସିଡୋସିସ୍ କଥା କହୁଥିଲି, ଆପଣ ତାକେ ରାଇଟ୍ ଟାଇମ୍ରେ ଯଦି ଠିକ୍ ସମୟରେ ଖାଇବାକେ ଦେବେ, ପାଣି ସଫିସିଏଣ୍ଟ ପିଇବାକେ ଦେବେ, ବାହାରେ ନେଇ ଛାଡ଼ିବେ, ଛୋଟ ଛୋଟ ଟିକେ ଟିକେ ପ୍ରତିକାର ଯଦି ନେବେ, ଆପଣଙ୍କର ଏହାର ସମ୍ମୁଖୀନ କରିବାକେ ନାଇଁ ପଡ଼େ।
1: ତ ଖରାଦିନେ ଆର୍ ଗୋଟେ ସମସ୍ୟା ହେଲା ଯେ ଆଜ୍ଞା, ଇ ଅଂଶୁଘାତର କଥା, ତ ଗାଈ ଗୋରୁ ମନକେ ଯେନ୍ ଚାଷୀ ଦଦା ମାନେ ଖରା ବେଳେ ଛାଡ଼ି ଦଉଛନ୍, ଅଂଶୁଘାତ ହେଇଗଲେ କେନ୍ତା କରି ଯତ୍ନ ପାତନ କରିପାରିବେ ସେ ବିଷୟରେ କହିଦିଅନ୍ତି।
0: ଅଂଶୁଘାତର କଥା ଆପଣ ଜାଣିବା ଦରକାର ଯେ ଗାଈ ଗୋରୁକେ ଯେତେବେଳେ ବାହାରେ ଛାଡ଼ୁଛନ୍, ଯଦି ତାପମାତ୍ରା ବଢ଼ିଯାଉଛି ଖରାଦିନ, ଆମେ ଟିକେ ଦେଖିବା କଥା, ନଜର ରଖବା କଥା, ନଜରପାତ କରିବା କଥା, ଯେ ତାର ତାପମାତ୍ରା ଯଦି ବଢ଼ିଗଲା, ସେ ତାର ଜିଭକେ ଆଗାଡ଼ି ବାହାର କରିଦେଇକିରି ତାର ଲାଲକେ ପୁରା ଶୁଖେଇଦେବା, ଆଉ ହଳ ହଳ କରିକିରି ଗୋଟେ ଜାଗାରେ ରହିଯିବା। ତାପରେ ଯେତେବେଳେ ଆମେ ଘରକେ ବି ଆସିଲା ବୋଲେ ତାର ଯେନ୍ ଗୁରସ ଦେଉଥିବା ଗୁରସ କମେଇଦେବା, ଖାଇବାଟା କମେଇଦେବା, ପାଣି ବେଶୀ ପିଇବା, ଏଇସବୁ ଜିନିଷକେ ଦେଖିକରି ଆମେ ଜାଣିବା ଯେ ଗାଈ ଗୋରୁକେ ଅଂଶୁଘାତ ହେଇଥିବା। ତ ସେଥିର୍ଲାଗି ଆମର ପ୍ରିକସନ୍ ନେମା, ଯେନ୍ ଆମେ ଯେନ୍ ପାଣି ଦେଉଛୁ, ସେ ପାଣିରେ ଆପଣ ORS ଦେଇପାରିବେ ମିଶେଇକିନା, କିମ୍ବା ଯଦି ORS ନାଇଁ ନ, ଅଙ୍ଗନବାଡ଼ି ସେଣ୍ଟରରେ ORS ମିଳିଯାଉଛେ, ORS ଯଦି ନାଇଁ ନ, ଆପଣ ଗୁଡ଼ ଆଉ ଲୁଣ ପାଣିରେ ମିଶେଇକିରି ଆପଣ ଦେଇପାରିବେ। ତ ପାଣିଟା ପିଇଲା ପରେ ବି ଯଦି ଠିକ୍ଠାକ୍ ନାଇଁ ହେଉଛି, ସ୍ଥାନୀୟ ଯେନ୍ ଆମର ପ୍ରାଣୀଧନ ନିରୀକ୍ଷକ ଅଛନ୍, କିମ୍ବା ପ୍ରାଣୀ ଚିକିତ୍ସକ ଅଛନ୍, ତାଙ୍କେ ଡାକିକରି ବି ଦେଖାବେ, ଚେକ୍ କରାବେ, ତଦ୍ୱାରା କି ଆମର ଗଭର୍ଣ୍ଣମେଣ୍ଟ ତରଫରୁ, ସରକାର ତରଫରୁ ତାର ଯୋଜନା ଅଛେ, ସାଲାଇନ୍ ଦେବାର ବ୍ୟବସ୍ଥା ହେଉଛି, ସେଇଟା କଲେ ଆପଣଙ୍କର ଗାଈଟା ବଞ୍ଚିଯିବା, ସୁରକ୍ଷିତ ରହବା।
1: ତ ଆଜ୍ଞା, ଆମେ ଦେଖ୍ସୁଁ ଯେ ଆମର କେତେ ଚାଷୀ ଦଦା ସନ୍ଧ୍ୟା ବେଲେ ବେଲେ ପୋଡ଼ ଭଇଁସ ମନକେ ନେଇକରି ବନେଇ ମନ୍ତି ଗୁଧଉଥିସନ୍, ତ ଗାଈ ମନକେ ବି ହେନ୍ତା କିଛି ସନ୍ଧ୍ୟାନେ ଗୁଧାଲେ କିଛି ସୁବିଧା ହେଇପାରୁଛି କି ଆଜ୍ଞା?
0: ବହୁତ ବଢ଼ିଆ କ୍ୱେଶ୍ଚିନ୍ କଲେ। ଯେନ୍ଟାକି ଆପଣଙ୍କର ଗାଈ ଗୋରୁକେ ଆମେ ଖାଲି ଖାଇବା ପିଇବାକେ ଦେଲେ ନେଇ ହେଇକି, ତାକେ କମ୍ ସେ କମ୍ ଦିନକେ ଗୋଟେ ଥରରୁ ଦୁଇ ଥର ଆପଣ ଗୋଧେଇବା କଥା, ଯଦି ପୋଖରୀ ଅଛି ବୋଲେ ଭଲ କଥା, ନାଇଁ ତ ଘରେ ବି ଆପଣଙ୍କର ଗୋଧେଇବାର ବ୍ୟବସ୍ଥା କରିବେ। ତଦ୍ୱାରା କି ଆପଣ ଯେନ୍ ତାପମାତ୍ରାଟା ବଢ଼ିଥିସି, ସେ ତାପମାତ୍ରା ନର୍ମାଲ୍ ହେବା, କମିଯିବା ଏବଂ ସୁସ୍ଥ ରହବା, ତାକେ ବି ଆରାମ ଲାଗ୍ବା।
1: ତ ଏଇଟା ତ ବଢ଼ିଆ କରି ବୁଝେଇଦେଲେ ଆଜ୍ଞା। ତ ଆମର ଯେନ୍ ଗାଈ ଗୋରୁମାନଙ୍କର ବିଶେଷ ଯତ୍ନ ଲାଗି ଆମର ସରକାରଙ୍କର କାଣା ବିଶେଷ କି ସୁବିଧା ସୁଯୋଗ ଅଛି କି ଆଜ୍ଞା?
0: ଆଜ୍ଞା, ପହଲା ତ ମୁଁ କହିସି ଯେ ଆମର ସରକାର ତରଫରୁ ଗୋଟେ କଣ୍ଟ୍ରୋଲ ରୁମ୍, ନିୟନ୍ତ୍ରଣ କକ୍ଷ ବୋଲସନ୍, ସେ କଣ୍ଟ୍ରୋଲ ରୁମ୍ର ଗୋଟେ ବ୍ୟବସ୍ଥା କରାହେଇଛେ, ଯେନ୍ଟାକି 24 ଆପଣଙ୍କର ଗୋଟେ ଜିଲ୍ଲାର ଯେତେଟା ସବ୍ଡିଭିଜନ୍ ଅଛି, ସେ ସବ୍ଡିଭିଜନାଲ ହେଡ୍କ୍ୱାର୍ଟରରେ ଆପଣ ଫୋନ୍ କରିପାରିବେ, ତ କଣ୍ଟ୍ରୋଲ ରୁମ୍ରେ ଆପଣ ଯୋଗାଯୋଗ କରିପାରିବେ। 2 ଆମର ଗୋଟେ ଭ୍ୟାଟ୍, ମାନେ ଆପଣଙ୍କର ଯେନ୍ ପାଣି କୁଣ୍ଡର ଗୋଟେ ସରକାର ବର୍ତ୍ତମାନ ବ୍ୟବସ୍ଥା କରୁଛନ୍, ଯେନ୍ଟାକି ପ୍ରତି ଗାଁରେ, ପ୍ରତି ଜିପିରେ ହେବା, ଗାଈ ଗୋରୁମାନେ ତାକେ ପାଣି କୁଣ୍ଡରେ ଆପଣ ସୋସ୍ ଲାଗିଲା ବେଳେ ଯାଇକରି ପାଣି ପିଇପାରିବେ। ସେ କୁଣ୍ଡ 5.5 ଫୁଟ ଲମ୍ବା, 2.5 ଫୁଟ ଓସାର ଆଉ 1.5 ଫୁଟ ଗଭୀର, ଏଇ ଟାଇପ୍ର କୁଣ୍ଡଟେ ଆପଣଙ୍କର ସବୁ ଗାଁରେ ଆପଣଙ୍କର ଦିଆଯିବାର ବ୍ୟବସ୍ଥା କରାହେଉଛି। ତଦ୍ୱାରା କି ଆପଣଙ୍କର ଗାଈ ଗୋରୁମାନେ ଶୋଷରେ ନେଇ ରହନ୍, ଆଉ ଏଇ ଅଂଶୁଘାତ ଦାଉରୁ କିମ୍ବା ଖରାରୁ ଆପଣ ରକ୍ଷା ପାଇପାରିବେ। 2 ଗୁଡ଼ାଏ ଯୋଜନା ରହୁଛି ଆପଣଙ୍କର ଛେଳି ମେଣ୍ଢାମାନଙ୍କର, ଯେନ୍ଟାକି 30+2 30 ଛେମାଇ ଛେଳି, 2 ବୋକା ଯେନ୍ଟା ରହୁଛି, ସେ ଦ୍ୱାରା ବି ଆମର ଗୋଟେ ଭଲ ଗୁହାଲଟେ ପାଇପାର୍ମା। ସେ ଗୁହାଲରେ ଆପଣଙ୍କର ଗାଈ ଗୋରୁ, ଛେଳି ମେଣ୍ଢାମାନେ ସୁରକ୍ଷିତ ରହିପାରିବେ। ଗାଈ ଗୋରୁ ଯେନ୍ ଗୁହାଲ କଥା କହୁଛୁ, ଗୋଟେ MGNREGA ସ୍କିମ୍ ଅଛି, ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍, ସେଟା ବି ଆପଣଙ୍କର, ତାଦ୍ୱାରା ବି ଆମେ ଫାଇଦାଟା ଉଠେଇ ପାର୍ବା। ଏଇସବୁ ଯୋଜନା ସବୁ ବର୍ତ୍ତମାନ ଚାଲିଛି।
1: ତ ଆଜ୍ଞା, ଆପଣ ଯେନ୍

0: ଗଲା ବର୍ଷ କରିଥିଲି ଭଲ ଆୟ ପାଇଲି, ଗଲା ବର୍ଷ ବନ୍ଦିତ ଧାନ କରିଥିଲି, ଓଜନ ବି ଭଲ ପାଇଲି, ଆୟ ବି ଭଲ ପାଇଲି।
1: ବହୁତ ବଢ଼ିଆ କଥା ଦାଦା। ଆର୍ ଆମେ ଏବେ ବି ଦେଖିପାରୁଛୁ ଆପଣ ବହୁତ ସୁନ୍ଦର ଚାଷ କରିଛନ୍। ତ ଦାଦା, ଆପଣ ଏଇ ଯେନ୍ ଚାଷ କରୁଛନ୍, ଆମେ ସବୁ ଜାଣିଛୁ ଯେ ଦାଦା ଚାଷ କାମ ଲାଗି ମାଇଟ୍ ଗୋଟେ ବିଶେଷ ଭୂମିକା ନେସି। ତ ଆପଣଙ୍କର ଇଠାନେ କେନ୍ତା ପ୍ରକାରର ମାଇଟ୍ ଅଛେ, ଆର୍ ଆପଣଙ୍କର ଏଇ ଯେନ୍ ଚାଷ କାମ ଲାଗି ସେ ମାଇଟ୍ଟା ଠିକ୍ ଉପଯୋଗୀ ହେଇପାରୁଛି କି ନାଇଁ, ତାର ବାବଦ ନେଇ ଟିକେ କହିବେ।
0: ମାଟ ତ ମୁଇଁ ତ ଯେତ୍କି ଭାଗ ପାଇଛେ ତ ସେଇଟା ମାନେ ଖଲିଆ ମାଟ, ସେ ଖଲିଆ ମାଟକେ ମୁଇଁ ଖତ ସାର

0: ଏବେ ଭଲ କରି ଆୟ ପାଉଛେ
1: ଯେ ଦାଦା ଆପଣ ଇଠାନେ ରାସାୟନିକ ସାରର ବ୍ୟବହାର କରୁଛନ୍ କି ଜୈବିକ ସାରର ବ୍ୟବହାର କରୁଛନ୍?
0: କେଟରେ ମିଲୁଛେ ଯେ ହେଟା ମୁଇଁ ତ ବେଶୀ ନେଇ ମାରେ ଖତ ଡିଏପି ମାରସି ୟୁରିଆ ମାରସି ଆର୍ ଇ ବର୍ଷ ଗଣ୍ଠି ପୋକ ଲାଗବା ବୋଲି ମୁଇଁ ନେଇ ଜାଣିଥାଏ ମୋର ଡୁଲି ନେଇ ଟିକେ ଗଣ୍ଠି ପୋକ ଲାଗିଗଲା ଆର୍ କେବେ ବି ନେଇ ଲାଗେ ଇ ବର୍ଷ ଏକା ଟିକେ ଲାଗଲା।
1: ତ ଦାଦା ଇଟା ତ ଗଲା ଆମର ସାରର କଥା ଆମର ମାଇଟର କଥା, ମୁଖିଆ ଜିନିଷ ହଉଛେ ପାଏନ। ପାଏନ ନେଇଥିଲେ ତ ଚାଷ କାମ ନେଇ ହେଇପାରେ। ଆପଣ ଏଠାନେ ପାଣି କେନୁ ଯୋଗଉଛନ୍ ଆର୍ ଚାଷ କାମ ଲାଗି ସେଟା ଠିକ୍ ଉପଯୋଗୀ ହେଇପାରୁଛେ କି ନାଇଁ?
0: ପାଣି ତ ଇଟା ଢୁସଗୁଡ଼ା ଡ୍ୟାମ୍ ବାନ୍ଧିଲେ, ଢୁସଗୁଡ଼ା ଡ୍ୟାମ୍ର ପାଣି ଇଟା ଆଉଛେ, ମୋର ଜମିର ମଝି ନେଇ ଯାଇଛେ, ମୋର ପାଣିର ଅସୁବିଧା ନା ହେଇଯାଏ। ପାଣି ଯେତେବେଳେ ମୁଇଁ ଚାହିଁଲି ଲଗେଇ ପାରିଲି, ଯେତେବେଳେ ବନ୍ଦ କଲି କରିପାରୁଛେ।
1: ବହୁତ ବଢ଼ିଆ କଥା ଦାଦା ଯେ ଆପଣଙ୍କର ଜମି ଭିତରୁ ପାଣି ଯାଇଛେ, ତ ଆପଣଙ୍କର ଲାଗି ପାଣିର ଅଭାବ ନାଇଁ ନା, ପାଣି ବହୁତ ସୁବିଧା ଅଛେ, ଚାଷ କାମ ବି ବହୁତ ବନେ ଆକାରରେ ହେଉଛେ, ଆପଣ ଲାଭନି କମେଇ ପାରୁଛନ୍। ତ ଦାଦା ମୁଇଁ ଆର୍ ଗୋଟେ ଜିନିଷ ପଚାରିବି ଯେ ଆଜିକାଲିର ଯେନ୍ ଯୁବପିଢ଼ି ଅଛନ୍, ସେମାନେ କେନ୍ତା କରି ଚାଷ କାମକେ ଆର୍ ଟିକେ ମନ ବଢ଼ାବେ ଆର୍ ସେମାନେ କେନ୍ତା କିନା ଆଗ୍କେ ବଢ଼ି ପାରବେ? ଆପଣଙ୍କର ଏତେ ବର୍ଷର ଅନୁଭୂତି ଅଛେ, ଅଭିଜ୍ଞତା ଅଛେ, ତ ଆପଣ ଯଦି ସେନ୍ତା ଆଜିକାଲିର ଜୁଆନ ଚାଷୀମାନଙ୍କେ ଯଦି ନିଜର ଅନୁଭୂତି ନିଜର ବାର୍ତ୍ତା ଦେତେ ବୋଲେ ବନେ ହେତା।
0: ଚାଷ ଦେଖ, ଚାଷ ବୋଲେ ପିଲାମାନେ ତ କରି ରାଖସନ୍, ଯେ ଆଜିକାଲିର ପିଲାମାନେ ଆର୍ ଆଉଛନ୍ କାଁ କାଁ ରୁପ୍ଲା ବେଲେ ଆଏସନ୍, କି ଧାନ କାଟ୍ଲା ବେଲେ ଆଏସନ୍, ଧାନ ମଡ଼ାଲା ବେଲେ ଆଏସନ୍, ମକେ କରି ଲାଗ୍ସନ୍। ଆର୍ ପିତୃ ସମ୍ପତ୍ତି ଅଛେ ବୋଲେ ସେମାନେ କର୍ବେ ହିଁ କର୍ବେ ସିଓ। ହେଥିର୍ଲାଗି ତ ଜମି ବାଟ ଦ୍ୱାରା ଅଛେ ଯେ ମୁଇଁ ନେଇ ବିକ୍ବା, କେତେ ଲୋକ ମାଗି ଆଉଛନ୍, ନହେଲେ ନେଇ ବିକି ଦେତି ନା କାଁ। ପିଲାମାନେ କର୍ବେ ହିଁ କର୍ବେ, କାଁ ଯେ ଚାଷୀର ପିଲା ଚାଷ ସିଓର କର୍ବା
1: ନିହାତି ଭାବରେ। ଯଦି ଆମେ ବି ଯଦି ଆଜିକାଲିର ପିଲାମାନଙ୍କେ ଯଦି ସେମାନଙ୍କର ଲାଗି ଯଦି ଆମେ ଜମି ଛାଡ଼୍ମା ବୋଲେ ସେମାନେ ବି ନିଶ୍ଚିତ ଭାବରେ ଆଗ୍କେ ଚାଷ କାମକେ ଆଗ୍କେ ନେଇ ପାର୍ବେ। ବହୁତ ବଢ଼ିଆ କଥା କହିଲେ ଦାଦା, ଆର୍ ଆପଣ ଆମକେ ଏତେ ସାରା କଥା କହିଲେ, ଆପଣଙ୍କର ଅନୁଭୂତିର କଥା କହିଲେ, ତ ଆମର ସାଙ୍ଗେ ଏତେ ସାରା ସମୟ ଦେଲେ, ତ ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଆପଣଙ୍କେ ଢେର ସାରା ଧନ୍ୟବାଦ ଆର୍ ଜୁହାର ଦାଦା।
0: ଜୁହାର ଦାଦା, ଜୁହାର।
1: ଶୁଣିଲୁ ନାନୀ?
2: ଶୁଣିଲି ରେ ଭେ, ଯେନ୍ତା ଗୋଟେ ଗୋଟେ କରି ପଚାରି ଦେଲୁ ଚାଷୀ ଦାଦାକେ କେନ୍ତା କରି ଚାଷବାସ କରୁଛନ୍, ତାକର ବିଷୟ ଥିନେ ଖୁବ କଥା କହିଲେ, ନୂଆ ନୂଆ କଥା ଜାଣି ହେଲା, ମୋର ତରଫ ନୁନ ବି ଧନ୍ୟବାଦ ଗୋଟେ ଦେଶି।
1: ହଏ ହଏ,
2: ମାତର୍କ ତୋର ମୋର କଥାବାର୍ତ୍ତା ଭିତରେ ଇ ଚାଷୀ ଦାଦା ସଙ୍ଗେ ତ କଥାବାର୍ତ୍ତା ହଉଥିଲୁ ତୁଇ, ସମିଆ ବି ହେଇଗଲା ରେ ଭେ।
1: ହଏ ପରେ ନାନୀ,
2: ସମିଆ ହେଲେ ବୈଠକ ଛାଡ଼ବାକେ ପଡ଼ବା, ତ ଯିବା ଆଗ୍ନୁନ୍ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦାଦା ମା ଭଉଣୀ ମାନେ ସବକେ ଗୁଲାପି ନାନୀ
1: ଆର୍ ଚୈତୁ ଦାଦା
2: ଜୁହାର।

କାର୍ଯ୍ୟକ୍ରମର ଶେଷ ଦେଶ ବନ୍ଦନାଟି ଶୁଣନ୍ତୁ। ନାରାୟଣ ପ୍ରସାଦ ଦାସଙ୍କ ରଚନାରୁ ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀ।

ଶୁଣୁଥିଲେ କେତେ ଗୋଟି ଦେଶ ବନ୍ଦନ ଆକାଶବାଣୀ ଭବାନୀପାଟଣା। ସମୟ ରାତି 8:15 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ କେତେ ଗୋଟି ହିନ୍ଦୀ ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟିକୁ ରଚନା କରିଛନ୍ତି। କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟି ଶୁଣନ୍ତୁ ପଣ୍ଡିତ ଓମକାର ନାଥ ଠାକୁରଙ୍କ କଣ୍ଠରୁ, ପୁରାତନୀ ରଚନାରୁ।

0: उठ उठ बत्स
1: किए तुम्हें
0: बत्स आखि खोल देख देख मु किए
1: ଏତେ ରାତିରେ ଆପଣ ଏଠି କାହିଁକି
0: ବତ୍ସ ମୋ ରୂପ ଦେଖି ଚିହ୍ନି ପାରିଲ ନାହିଁ ମୁଁ କିଏ
1: ତେବେ ତେବେ ଆପଣ କିଏ ଏଠି କାହିଁକି ଆସିଛନ୍ତି ଶୀଘ୍ର ଏଠାରୁ ଚାଲିଯାଆନ୍ତୁ ଏଠାରୁ
2: ବତ୍ସ ମୋ ପରା ଆସିଛି ତମକୁ ମୋ ସାଥିରେ ନେବା ପାଇଁ
1: କ'ଣ କହିଲେ ମୁଁ ଯିବି ଆପଣଙ୍କ ସାଥିରେ କାହିଁକି ଯିବି କେଉଁଠିକି ଯିବି ଆପଣ କିଏ କହିଲେ କ'ଣ ସବୁ କହୁଛନ୍ତି

0: 救不救你？
1: धीरे धीरे सब बुझीजीव वत्स मो होची जमराज मो सहित तमे जीव जमपुर
0: ए जमपुर जमराज आपन को सतरे जमराज
1: हां वत्स
0: हेले हेले आपन एठी मो पाखर काहे की मो काहे की जमपुर जीव कहले मो तो सुनीतिली जे खराब काम करे पाप काम करे से जाय जमपुर हेले मो तो सेमिति किछि पाप काम करिनी खराब काम करिनी বরং মু জনে ডাক্তার ভাবরে লোকঙ্কর সেবা করছি তবে মু কাই কি চমকপুর যিবি
1: হ্যাঁ বস তুমি ঠিক কইছ মানবর সেবা করুছ মানব সেবা হি মাধব সেবা তা ছড়া পেশারে তুমি জনে ডাক্তার রোগী সেবা করিবা তোমার কর্তব্য আও ধর্ম মত সেইতি পাই এ মর্ত্য মণ্ডলরে তুমি অর্থাৎ ডাক্তার হউছন্তি দ্বিতীয় ভগবান ଆଉ ଦ୍ୱିତୀୟ ଭଗବାନଙ୍କର ସ୍ଥାନ ସବୁବେଳେ ବୈକୁଣ୍ଠପୁରରେ ଯମପୁରରେ ନୁହେଁ
0: ତେବେ ପ୍ରଭୁ ମୋତେ ଯମପୁର ନେବା ପାଇଁ କାହିଁକି ଆସିଛନ୍ତି
1: ବତ୍ସ ତମେ ତୁମର କର୍ମ ଧର୍ମ ସବୁ କିଛି ଭୁଲି ଯାଇଛ କର୍ତ୍ତବ୍ୟରେ ଅବହେଳା କରିଛ ଅଧର୍ମ କାମ କରି ବିପଥଗାମୀ ହୋଇପଡ଼ିଛ ଆଉ ଅଧର୍ମୀ ବିପଥଗାମୀ ମାନଙ୍କ ପାଇଁ ଯମପୁରର ଦ୍ୱାର ସବୁବେଳେ ଉନ୍ମୁକ୍ତ ବତ୍ସ
0: ନା ନା ପ୍ରଭୁ ମୁଁ କିଛି ଅଧର୍ମ କାମ କରିନି ମୋ କର୍ତ୍ତବ୍ୟ ମଧ୍ୟ ମୁଁ ଠିକ୍ ଭାବରେ କରୁଛି ଅବହେଳା କରିନାହିଁ ପ୍ରଭୁ ମୁଁ ଯମପୁର ଯିବିନି ପ୍ରଭୁ ମୋତେ ମୋତେ ଭୁଲ ବୁଝୁଛନ୍ତି ଆପଣ
1: ଯମରାଜର ଭୁଲ କେବେ ହୁଏ ନାହିଁ ବତ୍ସ କଡ଼ା ଗଣ୍ଡା କରି ସବୁ ହିସାବ ସେ ରଖି ଟିକିଏ ବି ଏପଟ ସେପଟ ହେବାର ସମ୍ଭାବନା ନାହିଁ
0: ପ୍ରଭୁ ମୁଁ ତ ଲୋକଙ୍କ ସେବା କରୁଛି ମୁଁ ଜଣେ ସେବକ ପ୍ରଭୁ
1: ସେବା ତା ଯଦି କରିଥାନ୍ତ ତେବେ ତମେ ବୈକୁଣ୍ଠପୁରକୁ ଯାଇଥାନ୍ତ ଯମପୁର ନୁହେଁ ବତ୍ସ ତମେ ଲୋକଙ୍କର କି ପ୍ରକାର ସେବା କରିଛ ତାର ହିସାବ ବି ଅଛି ମୋ ପାଖରେ ଶୁଣିବ
0: ପ୍ରଭୁ ମୁଁ ତ କିଛି ଭୁଲ କାମ କରିନି
1: ତମର ଭୁଲ ଅନେକ ବତ୍ସ ତମର ଭୁଲ ଅନେକ ପ୍ରଥମତଃ ତମେ ସେବା କାର୍ଯ୍ୟକୁ ତମର କର୍ତ୍ତବ୍ୟ କି ଧର୍ମ ବୋଲି ଭାବିନା ଏକ ବ୍ୟବସାୟ ବୋଲି ମନେ କରିଛ ସେବା ତ ଲୋକଙ୍କ କରୁଛ କିନ୍ତୁ ପ୍ରତିଦାନରେ ନେଉଛ ମାତ୍ରାଧିକ ଅର୍ଥ ଯାହାଦ୍ୱାରା ଗରିବ ଖଟିଖିଆ ଲୋକେ ସେବା ପାଇବାରୁ ବଞ୍ଚିତ ହୁଅନ୍ତି ବଞ୍ଚିବାର ଆଶା ଆଉ ଭରସା ନେଇ ଲୋକେ ଆସନ୍ତି ତମ ପାଖକୁ ଆଉ ତମେ ତମେ ଲୋଭ ମୋହ ଅହଙ୍କାରର ବଶବର୍ତ୍ତୀ ହୋଇ ଆଡ଼ ଆଖିରେ ବି ଚାହ ନାହିଁ ସେମାନଙ୍କୁ ଏ କଥା କ'ଣ ଅସ୍ୱୀକାର କରିବ ବତ୍ସ ନା ନା ପାରିବ ନାହିଁ ମନେ ପକାଅ ସେଦିନର ସେଇ ରୋଗୀଟିର କଥାକୁ
0: ପ୍ରଭୁ

0: ଆଉ ଟିକେ ସମ୍ଭାଳି ନିଅ, ଡାକ୍ତର ବାବୁ ଏଇନେ ଆସିଯିବେ। ଆଜ୍ଞା ଆସିଗଲେ। ନମସ୍କାର ସାର।
1: ନମସ୍କାର ନମସ୍କାର। କ'ଣ ହେଲା?
0: ଆଜ୍ଞା ପେଟ ବିନ୍ଧାଟା ଅଧିକ ବଢ଼ିଲା, ସେ ସମ୍ଭାଳି ପାରୁନାହିଁ, ସେଇଥିପାଇଁ ନେଇ ଆସିଲି ଆଜ୍ଞା।
1: ହଉ ହଉ ମୁଁ ଲେଖିଦେଉଛି, ଏଇସବୁ ଟେଷ୍ଟ କରି କାଲିକି ଆସିବ। ହଁ ଅଲ୍ଟ୍ରାସାଉଣ୍ଡ କରିବ ପ୍ଲାଜା କ୍ଲିନିକ୍ରେ, ଆଉ ବ୍ଲଡ୍ ଟେଷ୍ଟ ୟୁରିନ୍ ଟେଷ୍ଟ ଏସବୁ କରିବ ଚିପକୋ କ୍ଲିନିକ୍ରେ, ହେଲା? ଯାଅ।
0: ଆଜ୍ଞା ଏତେ ଗୁଡ଼ିଏ ପରୀକ୍ଷା କରିବାକୁ ଲେଖିଦେଲି, ପଇସା ତ ଗୁଡ଼ାଏ ପଡ଼ିବ, ଆମ ପାଖରେ ଏତେ ପଇସା ତ ହେବ ନାହିଁ ଏସବୁ କରିବାକୁ, ଔଷଧ ପାଇଁ କିଛି ବ୍ୟବସ୍ଥା କରିଦିଅନ୍ତୁ। ଆଜ୍ଞା ଛାଡ଼ି ଯାଅ।
1: ଓହୋ ପଇସା ନାହିଁ ତ କାହିଁକି ଆସୁଛ? ଯାଅ ଏସବୁ ଟେଷ୍ଟ କରି ରିପୋର୍ଟ ଆଣିଲେ ଔଷଧ ପାଇଁ ଲେଖିଦେବି, ଏବେ କିଛି କରିହେବନି। ଯାଅ ଶୀଘ୍ର ଟେଷ୍ଟ କରିକି ଆସିବ, ଯାଅ।
0: ଆଜ୍ଞା ଟିକେ ଦୟା କରନ୍ତୁ, ତାର ପେଟ ବିନ୍ଧା କମାଇବା ପାଇଁ କିଛି ଔଷଧ ଲେଖିଦିଅନ୍ତୁ। ଆଜ୍ଞା କାଲି ଯେଉଁ ଔଷଧ ଲେଖିଦେଇଥିଲେ ତାକୁ ଖାଇବା ପରେ ବେଶୀ ବିନ୍ଧୁଛି ଆଜ୍ଞା, ଟିକେ ଦେଖିଦିଅନ୍ତୁ।
1: ଓ କହିଲି ପରା ପରୀକ୍ଷା କରି ଆସିଲା ପରେ ଦେଖା ହେବ, ଯାଅ।
0: ନ ଦେଖିଲେ ମରିଯିବ ଆଜ୍ଞା, ଖାଲି ଟିକେ ଔଷଧ ଦିଅନ୍ତୁ ଆଜ୍ଞା।
1: ଓହୋ ମୁଁ କ'ଣ କହୁଛି ତମେ ବୁଝିପାରୁନ, ଯାଅ ଟେଷ୍ଟ କରିକି ଆସିବ, ଆଉ ବିରକ୍ତ କର ନାହିଁ।

0: ଯା ଏଠୁ।
1: ବତ୍ସ, ସେଦିନ ସେ ରୋଗୀକୁ ତମେ ଆଉ ଦେଖିଲ ନାହିଁ, କିନ୍ତୁ ଅସହ୍ୟ ଯନ୍ତ୍ରଣା ହେତୁ ବାଟରେ ତାର ମୃତ୍ୟୁ ହେଲା। ଏଥିପାଇଁ କ'ଣ ତମେ ଦାୟୀ ନୁହ? ତମେ କ'ଣ କର୍ତ୍ତବ୍ୟରେ ଅବହେଳା କରିନାହ? ଯଦି ତମେ ରୋଗୀକୁ ଟିକିଏ ଦେଖି ଔଷଧର ବ୍ୟବସ୍ଥା କରିଦେଇଥାନ୍ତ, ତେବେ ସେ ନିଶ୍ଚିତ ଭାବରେ ଭଲ ହୋଇଯାଇଥାନ୍ତି। ତାହା ନ କରି ତମେ ଆବଶ୍ୟକ ନଥିବା ପରୀକ୍ଷା ସବୁ କରାଇବା ପାଇଁ ରୋଗୀକୁ ବାଧ୍ୟ କରାଇ ଛାଡ଼ିଛ। ଏଥିରେ ତମର ରୋଗୀ ସେବା ଅପେକ୍ଷା ନିଜର ସ୍ୱାର୍ଥ ଅଧିକ ଜଡ଼ିତ। ଯେଉଁ କ୍ଲିନିକକୁ ରୋଗୀକୁ ପଠାଇଥିଲ ସେଠିକି ଯାଇଥିଲେ ହୁଏତ ତମେ ପାଇଥାନ୍ତ ତମର ଭାଗ, କିନ୍ତୁ ରୋଗୀ ମଲେ କି ଗଲେ ସେଥିରେ ତମର କିଛି ଯାଏ ଆସେ ଏଇୟା ତ ବୟସ
2: ନା। ପ୍ରଭୁ, ମୁଁ ଲୋକଙ୍କର ସେବା କରୁଛି, ମୋ କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଉଛି ପ୍ରଭୁ।
1: ନା ବତ୍ସ ନା, ତମେ ମିଥ୍ୟା କହୁଛ। ତମେ ରୋଗୀର କିପରି ଯତ୍ନ ନେଉଛ ତାର ଖବର ମଧ୍ୟ ଅଛି ମୋ ପାଖରେ।

0: ଆମରି ବର୍ତ୍ତମାନ ଅପରେସନ୍ ଟେବୁଲରେ ଅପରେସନ୍ ପାଇଁ ସବୁ ପ୍ରସ୍ତୁତ ହୋଇସାରିଛି। କେବଳ ଆପଣଙ୍କ ଅପେକ୍ଷାରେ ସମସ୍ତେ ଅଛନ୍ତି।
1: ଆଚ୍ଛା ଆଚ୍ଛା ଠିକ୍ ଅଛି। ଡାକ୍ତର ରିମା ଓନରେସ୍ ଆସିଛନ୍ତି?
2: ହଁ ସାର୍।
1: ଠିକ୍ ଅଛି ଚାଲ।
2: ନମସ୍କାର ସାର୍।
1: ନମସ୍କାର ନମସ୍କାର। ରୋଗୀ କେମିତି ଅଛି?
3: ହଁ ସାର୍, ରୋଗୀର ଅବସ୍ଥା ଠିକ୍ ଅଛି।
1: ଆଚ୍ଛା, ଆନାସ୍ଥେସିଆ ଠିକ୍ ପରିମାଣରେ ଦେଇଛ ତ?
2: ହଁ ସାର୍, ଆଉ 2 ମିନିଟ୍ ଭିତରେ ରୋଗୀ ଚେତା ହରାଇବ ସାର୍।
1: ଓକେ ଠିକ୍ ଅଛି ଚାଲ। କଇଁଚି
2: ସାର୍?
1: ନାଇଫ୍
2: ସାର୍?
1: ପର୍ସେପ୍ ସ୍ମଲ୍
2: ସାର୍?
1: ହ୍ୟାଲୋ, ୟେସ୍, ଡକ୍ଟର ସତୀଶ ସ୍ପିକିଂ। କେଉଁଠି? ହଁ ଠିକ୍ ଅଛି, ବର୍ତ୍ତମାନ ଗୋଟେ ଅପରେସନ୍ ଚାଲିଛି, ସରିଲା ପରେ ମୁଁ ପହଞ୍ଚିଯିବି। ଓକେ ଠିକ୍ ଅଛି, ବାଏ ସିଷ୍ଟର ସୁତା।
2: ସାର୍
1: ଓକେ ସିଷ୍ଟର, ଆଉ କିଛି ସମସ୍ୟା ନାହିଁ, ରୋଗୀ ବର୍ତ୍ତମାନ ପୁରା ଠିକ୍ ଅଛି, ତାକୁ ଟିକେ କେୟାରଫୁଲି ୱାଚ୍ କରିବ। ଆଉ ଗୋଟେ କଥା, ଏମର୍ଜେନ୍ସି କଲ୍ ଅଛି, ଚିପକୋ ନର୍ସିଂହୋମ୍ ଯାଉଛି, ଫେରିବି 2 ଘଣ୍ଟା ପରେ। ଓକେ
2: ଠିକ୍ ଅଛି।
4: ବତ୍ସ, ତା ପରର ଘଟଣା ତମେ କହିବ ନା ମୁଁ ମନେ ପକେଇବି?
1: ନା ପ୍ରଭୁ, ମୋର ସବୁ ମନେ ଅଛି। 6 ମାସ ପରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ରୋଗୀ ଆସିଥିଲା ମୋ ପାଖକୁ। ଜାଣିବାକୁ ପାଇଲି ତା ପେଟରେ କଇଁଚିଟିଏ ରହିଯାଇଛି। ମୁଁ ପୁନର୍ବାର ଅପରେସନ୍ କରିଥିଲି କଇଁଚିଟି ବାହାର କରିବା ପାଇଁ, ହେଲେ ସେତେବେଳକୁ ରୋଗୀର ଅବସ୍ଥା ସାଙ୍ଘାତିକ ହୋଇସାରିଥିଲା। ସେପ୍ଟିକ୍ ହେଇ ଅଧାଂଶ ପଚି ସରିଯାଇଥିଲା। ଆଉ ତାପରେ
4: ରୋଗୀ ଆଉ ବଞ୍ଚିଲା ନାହିଁ, ଏଇଆ ତ ବର୍ଷ।
1: ହଁ ପ୍ରଭୁ, ମୁଁ ମୋର ଶତ ଚେଷ୍ଟା କରି ମଧ୍ୟ ବିଫଳ ହେଲି।
4: ବତ୍ସ, ଏହି ବିଫଳତାର କାରଣ କ'ଣ ତମେ ନିଜେ ନୁହଁ? ତମର ଲୋଭ ମୋହ ପାଇଁ କର୍ତ୍ତବ୍ୟରେ ଅବହେଳା ନୁହଁ?
1: ଏହା ମୋର ଭୁଲ, ଭୁଲ ବଶତଃ ମୁଁ ସେତେବେଳେ କଇଁଚିଟି ବାହାର କରିପାରିନଥିଲି।
4: ଭୁଲ ତ ସମସ୍ତଙ୍କର ହୁଏ ବତ୍ସ, ହେଲେ ଏ ଭୁଲ ତମେ ଜାଣିଶୁଣି କରିଛ। ଅପରେସନ୍ ସମୟରେ ତମେ ରୋଗୀ ବିଷୟରେ ଭାବୁନଥିଲ, ମନ ଦେଇ କାମ କଲେ କୌଣସି କାମ ଅସଫଳ ହୁଏ ନାହିଁ ବତ୍ସ, ଏ କଥା ତମେ ବି ଭଲ ଭାବରେ ଜାଣିଛ। ହେଲେ ସେତେବେଳେ ତମ ମନ ରୋଗୀ ସେବାରେ ନଥିଲା, ତମେ ଅପେକ୍ଷା କରୁଥିଲ ଆଉ ଏକ ଡାକରାକୁ। କେଉଁ ଘରୋଇ କ୍ଲିନିକରୁ ଡାକରା ଆସିବ, ତମେ ସେଠାକୁ ଯାଇ ଆଉ କିଛି ଅର୍ଥ ରୋଜଗାର କରିବ। ସେଇଥିପାଇଁ ଅପରେସନ୍ ଭଳି ଏକ ସଙ୍କଟ ସମୟରେ ତମେ ମୋବାଇଲ ନାମକ ଏକ ଯନ୍ତ୍ର ରଖି ନିଜକୁ ବ୍ୟସ୍ତ ରଖୁଛ ଏବଂ ରୋଗୀଙ୍କ ପ୍ରତି ଧ୍ୟାନ ଦେଉନ।
1: ଏପରି ଏପରି ଭୁଲ ହେବନି ପ୍ରଭୁ,
4: ଭୁଲ ତ ତମେ କରିସାରିଛ ବତ୍ସ, ତମେ ହେଲ ଏ ସଂସାରର ଦ୍ୱିତୀୟ ଭଗବାନ। ଲୋକଙ୍କର ଯନ୍ତ୍ର

0: ଉପଶମ କରିବାର ଦାୟିତ୍ୱ ତମ ଉପରେ। ତମର ସେବା ବ୍ୟବହାରରେ ରୋଗୀର ରୋଗ ଉପଶମ ହେଲେ ତମର ବ୍ୟବହାର ମଧ୍ୟ ରୋଗୀଙ୍କ ପ୍ରତି କଠୋର ହୋଇଯାଇଛି।
1: ପ୍ରଭୁ ମୋର ଭୁଲ ହେଇଯାଇଛି, ପ୍ରଭୁ ମୋତେ କ୍ଷମା କରିଦିଅନ୍ତୁ।
0: ହଁ ବତ୍ସ, ଆଉ ଭୁଲ ନ ହଉ, ଲୋକେ ତମ ପାଇଁ ହଇରାଣ ହରକତରେ ନ ପଡ଼ନ୍ତୁ, ଅଶାନ୍ତି ନ ହୁଅନ୍ତୁ, ସେଇଥିପାଇଁ ତ ମୁଁ ଆସିଛି ତମକୁ ନେବା ପାଇଁ। ଏ ମର୍ତ୍ତ୍ୟ ମଣ୍ଡଳରେ ରହିବାର ସ୍ଥାନ ତମର ଆଉ ନାହିଁ।
1: ନା ନା ପ୍ରଭୁ, ମୋତେ ଛାଡ଼ି ଦିଅନ୍ତୁ ଏଥର, ମୁଁ ଆପଣଙ୍କ ପାଖରେ ଶପଥ କରୁଛି, ଆଉ କେବେ ହେଲେ ଭୁଲ କାମ କରିବିନି। ପ୍ରଭୁ କେବେ ହେଲେ ଭୁଲ କାମ କରିବିନି। ମୋତେ ନେଇଗଲେ ମୋ ସ୍ତ୍ରୀ ଛୋଟ ପିଲାଟି ଅସୁବିଧାରେ ପଡ଼ିଯିବେ, ପ୍ରଭୁ ଅସୁବିଧାରେ ପଡ଼ିଯିବେ।
0: ବତ୍ସ, ତମେ ଯେଉଁ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଅ, ସେ ବି ତ କାହାରି ଭାଇ ବନ୍ଧୁ ବାପା ମା ପୁଅ ଝିଅ ସ୍ୱାମୀ କି ସ୍ତ୍ରୀ ହୋଇଥିବେ, ତାଙ୍କର ମୃତ୍ୟୁରେ ସେମାନେ କେତେ ଦୁଃଖ କଷ୍ଟ ପାଇବେ, କି ପ୍ରକାର ହଇରାଣ ହରକତରେ ପଡ଼ିବେ, ଏଇସବୁ କଥା ଯଦି ତମ ମନକୁ ଆସନ୍ତା ତେବେ ତମେ କୌଣସି ଭୁଲ କାମ କରନ୍ତ ନାହିଁ।
1: ପ୍ରଭୁ ମୁଁ ତ ସ୍ୱୀକାର କରିସାରିଛି, ମୁଁ ସ୍ୱୀକାର କରିସାରିଛି ମୋ ଭୁଲକୁ। ପ୍ରଭୁ ମୋ ଭୁଲ ପାଇଁ ମୋ ସ୍ତ୍ରୀ ପିଲା କାହିଁକି ଦଣ୍ଡ ଭୋଗିବେ? ପ୍ରଭୁ ମୁଁ ଚାଲିଗଲେ ସେମାନେ ରହିବେ କେମିତି, ବଞ୍ଚିବେ କେମିତି? ପ୍ରଭୁ
0: ବତ୍ସ, ମୁଁ ଆସିଛି ମାନେ ଶୂନ୍ୟ ହସ୍ତରେ ଫେରିବି ନାହିଁ, ତମକୁ ଯିବାକୁ ହବ ମୋ ସହିତ। ବୈକୁଣ୍ଠ ବିହାରୀ ବିଷ୍ଣୁଙ୍କୁ ଯିବେ ତମ ସ୍ତ୍ରୀ ଆଉ ପିଲାଙ୍କ କଥା। ତମେମାନେ ତ ପ୍ରଭୁଙ୍କ ସନ୍ତାନ, ପ୍ରଭୁ ଯେତେବେଳେ ଅନୁଭବ କଲେ ତମର ଆଉ ମର୍ତ୍ତ୍ୟ ମଣ୍ଡଳରେ ରହିବାର ଆବଶ୍ୟକତା ନାହିଁ ବୋଲି ସେ ତମକୁ ଫେରେଇ ଆଣିବାକୁ ଚାହିଁଲେ, ସେଇଥିପାଇଁ ମୁଁ ତମ ପାଖକୁ ଆସିଛି। ହଉ ବତ୍ସ, ଏଥର ଚାଲ, ରାତି ପାହି ଆସୁଛି, ଶୀଘ୍ର ଆମକୁ ଯିବାକୁ ପଡ଼ିବ।
1: ମୋତେ କୋଉଠିକି ଆଣିଲେ ପ୍ରଭୁ?
0: ବତ୍ସ, ଏ ହେଉଛି ମୋର ରାଜ୍ୟ, ମୋର ପୁର, ଯାହାକୁ ଯମପୁର ବୋଲି କୁହାଯାଏ। ଯେଉଁମାନେ ପାପ କାମ କରିଥାନ୍ତି ତାଙ୍କ ପାପର ପ୍ରାୟଶ୍ଚିତ ଏଇଠି କୁହାଯାଏ, ଅର୍ଥାତ୍ ତାଙ୍କ ପାପ କାମ ପାଇଁ ସେହି ପାପୀମାନଙ୍କୁ ଏଠାରେ ଦଣ୍ଡ ଦିଆଯାଏ। ଦେଖ ବତ୍ସ, ଏମାନେ କି ପ୍ରକାର ଦଣ୍ଡ ସବୁ ଭୋଗୁଛନ୍ତି ନିଜର କର୍ମ
1: ପାଇଁ। ପ୍ରଭୁ ଏ କି ପାପ କାମ କରିଥିଲା କି ଏ ପ୍ରକାର ଯନ୍ତ୍ରଣା ଭୋଗୁଛି?
0: ଏ ବ୍ୟକ୍ତି ଯୌତୁକ ଲୋଭରେ ପଡ଼ି ନିଜର ଧର୍ମ ପତ୍ନୀକୁ ଶାରୀରିକ ମାନସିକ ଭାବରେ ବହୁତ ଯନ୍ତ୍ରଣା ଦେଇଛି। ସେ ସ୍ତ୍ରୀ ତାକୁ କିରୋସିନ ଢାଳି ପୋଡ଼ି ଦେଇଥିଲେ, ତାର ଦଣ୍ଡ ସେ ଭୋଗୁଛି।
1: ଶରୀରରେ କଣା କରାଯାଇଛି, ତାତିଲା ଲୁହା କଣ୍ଟାରେ, ଓ କି ଭୟଙ୍କର! ପ୍ରଭୁ ଏହାଙ୍କର ପାପ କ'ଣ?
0: ହଁ ବତ୍ସ, ଏହି ବ୍ୟକ୍ତି ବିନା ପରିଶ୍ରମରେ ଅର୍ଥ ଉପାର୍ଜନ କରିବାର ମୋହରେ ପଡ଼ିଥିଲା, ଜଣଙ୍କ ଠାରୁ ଅର୍ଥ ନେଇ କାହାକୁ ଛୁରୀ ଭୁସି ମାରୁଥିଲା ତ କାହାକୁ ବନ୍ଧୁକ ଗୁଳିରେ ମାରୁଥିଲା, ତାର ଦଣ୍ଡ ସେ ପାଉଛି।
1: ହେଲେ ପ୍ରଭୁ ମୋ ପାପ ପାଇଁ କି ଦଣ୍ଡ ଭୋଗିବାକୁ ପଡ଼ିବ? ଆପଣ ମୋ ପ୍ରତି କ'ଣ ଦଣ୍ଡ ବିଧାନ କରିଛନ୍ତି ପ୍ରଭୁ?
0: ବତ୍ସ, ତମେ ଯେହେତୁ ପୃଥିବୀର ଦ୍ୱିତୀୟ ଭଗବାନ, ତମର ଆବଶ୍ୟକତା ପୃଥିବୀବାସୀଙ୍କ ପାଇଁ ଅଛି, ତା ବ୍ୟତୀତ ତମେ ଜଣେ ସଫଳ ଚିକିତ୍ସକ, ତମ ହାତରେ ଅନେକ ଲୋକଙ୍କର ଯନ୍ତ୍ରଣା ଉପଶମ ହବ, ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କୁ ତମେ ଉଦ୍ଧାର କରିପାରିବ।
1: ତାହେଲେ ମୁଁ କ'ଣ ଦଣ୍ଡ ପାଇବିନି ପ୍ରଭୁ?
0: ଶୁଣ ବତ୍ସ, ଯିଏ ଯମପୁରକୁ ଆସିବ ସେ ନିଶ୍ଚିତ ଭାବରେ ଦଣ୍ଡ ପାଇବ, ତମେ କି ପ୍ରକାର ଦଣ୍ଡ ପାଇବ ମୁଁ କହୁଛି ଶୁଣ। ବୈକୁଣ୍ଠ ବିହାରୀ ପ୍ରଭୁ ବିଷ୍ଣୁଙ୍କର ବିଶ୍ୱାସ ତମ ପ୍ରତି ଯଥେଷ୍ଟ ଅଛି, ଲୋକଙ୍କର ସେବା ଶୁଶ୍ରୂଷା କରିବା ପାଇଁ ତମକୁ ବିଦ୍ୟା ବୁଦ୍ଧି ଶକ୍ତି ସାମର୍ଥ୍ୟ ସବୁ କିଛି ଦେଇଛନ୍ତି ପ୍ରଭୁ। ହେଲେ ଲୋଭ ମୋହରେ ପଡ଼ି ପ୍ରଭୁଙ୍କର ସେହି ବିଶ୍ୱାସକୁ ତମେ ହରାଉଥିଲ,

0: ତେଣୁ ତୁମକୁ କିଛି କ୍ଷଣ ପାଇଁ ଯମପୁରକୁ ନେଇ ଆସିବା ପାଇଁ ବୈକୁଣ୍ଠ ବିହାରୀ ବିଷ୍ଣୁ ମୋତେ ନିର୍ଦ୍ଦେଶ ଦେଇ ଯମପୁରରେ ପାପୀଙ୍କ ପ୍ରତି ଏ ଦଣ୍ଡ ଦେଖିଲା ପରେ ତମର ଚେତନା ଆସିବ ନିଶ୍ଚୟ। ତମେ ଆଉ ଭୁଲ ପଥରେ ପାଦ ଦେବ ନାହିଁ। ଏହା ହିଁ ବୈକୁଣ୍ଠ ବିହାରୀ ବିଷ୍ଣୁଙ୍କ ଆଶା ଓ ବିଶ୍ୱାସ।
1: ମୁଁ ଆପଣଙ୍କ ସନ୍ତାନ, ଭଗବାନଙ୍କ ସନ୍ତାନ। ସନ୍ତାନ ହିଁ ପିତାଙ୍କର ଏହି ଆଶା କ'ଣ ପୂରଣ କରିପାରିବିନି। ମୁଁ କଥା ଦେଉଛି ପ୍ରଭୁ, ମୁଁ କେବେ ହେଲେ ଭୁଲ କାମ କରିବିନି। ଲୋକମାନଙ୍କର ସେବା କରିବି, ସେମାନଙ୍କୁ ଭଲ ବ୍ୟବହାର କରିବି, ସମାଜର ଶାନ୍ତି ପାଇଁ ମୁଁ ମୋର ଜୀବନ ଦେଇ କାମ କରିବି। ପ୍ରଭୁ, ମୁଁ ଯାହା ଭୁଲ କରିଛି ସେଇଥିପାଇଁ ମୋତେ କି ଦଣ୍ଡ ମିଳିବ କୁହନ୍ତୁ ପ୍ରଭୁ। ମୋତେ ଭାରି ଭୟ ଲାଗୁଛି।
0: ବତ୍ସ, ତମେ ତମର ଭୁଲ ପାଇଁ ଅନୁତାପ କରି ପାପର ପ୍ରାୟଶ୍ଚିତ କରିସାରିଛ। ତା ଛଡ଼ା ତମେ ବର୍ତ୍ତମାନ ଯମପୁରରେ ଅଛ। ଏ ପୁତିଗନ୍ଧମୟ ପରିବେଶରେ ରହି ଯେଉଁ ସବୁ ଭୟଙ୍କର ଦୃଶ୍ୟ ଆଉ ଯନ୍ତ୍ରଣା ଦେଖିଲ, ତା ବି ତମ ପ୍ରତି ଏକ ଦଣ୍ଡ ଥିଲା। ବତ୍ସ, ଆଉ ଗୋଟିଏ ମାତ୍ର ଦଣ୍ଡ ତମକୁ
1: ଭୋଗିବା।
0: ତମେ ଫେରିଯିବ ମର୍ତ୍ତ୍ୟପୁର ତମ ସ୍ତ୍ରୀ ପିଲାଙ୍କ ପାଖକୁ।
1: ପ୍ରଭୁ,
0: ମୁଁ କିନ୍ତୁ ଛାଡ଼ିବାକୁ ଯିବି ନାହିଁ। ମୋ ସାଥିରେ ମଇଁଷି ପିଠିରେ ବସି ତମେ ଏଇଠିକି ଆସ। ଏବେ କିନ୍ତୁ ତମେ ନିଜେ ଯିବ ମର୍ତ୍ତ୍ୟପୁର। ଏହା ହିଁ ତମ ପ୍ରତି ଦଣ୍ଡବିଧ। ହଁ ବତ୍ସ, ତମେ ନିଜେ ଲମ୍ପ ପ୍ରଦାନ କରିବ ନା ତମକୁ ନିକ୍ଷେପ କରାଯିବ, କେଉଁଟା ତମେ ପସନ୍ଦ କରିବ କୁହ।
1: ପ୍ରଭୁ, ମୁଁ ନିଜେ ଲମ୍ପ ଦେବି, ମୁଁ ନିଜେ ଲମ୍ପ ଦେବି ମର୍ତ୍ତ୍ୟପୁରକୁ।
0: ଠିକ୍ ଅଛି ବତ୍ସ, ଏଇ ଶବ୍ଦଟିକୁ ଶୁଣ। ଏଇ ଶବ୍ଦଟି ଯେତେବେଳେ ବନ୍ଦ ହେବ ସେତେବେଳେ ତମେ ଲମ୍ପ ଦେବ, ପ୍ରସ୍ତୁତ ହେଇଯିବ।
1: ମୁଁ ପ୍ରସ୍ତୁତ ଅଛି ପ୍ରଭୁ, ମୁଁ ପ୍ରସ୍ତୁତ ଅଛି।
2: ଏମିତି ପାର୍ଟି କରୁଛ କାହିଁକି? କଣ ସ୍ୱପ୍ନ ଦେଖିଲ କି?
3: ହଁ ଚାମୁଳି, ସମୟ କେତେ ହେଲା?
2: ଟଚ୍ଟା କୁଆଡ଼େ ଗଲା କେଜାଣି? ହଁ, ଏବେ ସମୟ 3:00 ଅଧେ ହେଇଛି, ସମୟ ବହୁତ ଅଛି, ଶୋଇପଡ଼।
3: ପାଣି ଗ୍ଲାସ୍ ଦେବ ଶ୍ୟାମଳି?
2: ରୁହ, ମୁଁ ଆଣିଦେଉଛି, ଏଇ ନିଅ।
3: ହଁ ଦିଅ।
2: ସ୍ୱପ୍ନଟା ଜୋରଦାର ଥିଲା ବୋଧେ।
3: ହଁ ଶ୍ୟାମଳି। ଆଚ୍ଛା ଶ୍ୟାମଳି, ତମେ ଯଦି ଥଟ୍ଟା କରିବନି ତମକୁ କେତେ ଗୁଡ଼ିଏ ପ୍ରଶ୍ନ ପଚାରିବି।
2: ନାଇଁ ନାଇଁ ନାଇଁ, ତମେ ଶୋଇଲ, ଯାହା ପଚାରିବ କାଲି ସକାଳେ, ଏବେ ନୁହଁ।
3: ଓହୋ ଶ୍ୟାମଳି, ସବୁ କଥାକୁ ଖାଲି ହାଲକା ଭାବରେ ଗ୍ରହଣ କରୁଛ କାହିଁକି? ଟିକେ ଗୁରୁତ୍ୱର ସହିତ ଚିନ୍ତା କରୁନ କାହିଁକି? ଏତେ ରାତିରେ ମୁଁ କାହିଁକି ପଚାରୁଛି ସେଇଟା ଅନ୍ତତଃ ଚିନ୍ତା କର।
2: ଓହୋ, ଦେଖୁଛି ସ୍ୱପ୍ନର ପ୍ରଭାବଟା ଖୁବ୍ ଜୋରରେ ଧରିଛି ତମକୁ, ନିଜେ ଶୋଇବନି କି ଶୁଆଇ ଦେବନି। ହଉ ପଚାର, କ'ଣ ପଚାରୁଛ?
3: ଆଚ୍ଛା ଶ୍ୟାମଳି, ଯମପୁର, ଏଇ ଯମଦଣ୍ଡ, ଯମ ଯନ୍ତ୍ରଣା, ଯେମିତିକି ପୁରାଣରେ ବର୍ଣ୍ଣିତ ହେଇଛି, ପାପୀଙ୍କୁ ତେଲ କଡ଼େଇରେ ପକାଇ ଭାଜିବା, ଏସବୁ କ'ଣ ସତ?
2: ମୋ ମା ବହୁତ ପୁରାଣ ପୋଥି ପଢ଼ନ୍ତି, ସେ କହୁଥିଲେ ଏ ସବୁ ସତ। ଯିଏ ଯେଉଁ କର୍ମ କରେ ସେ ତାର ଫଳ ପାଏ। ଏ ମର୍ତ୍ତ୍ୟପୁରରେ ଯଦି ଦଣ୍ଡ ନ ପାଏ ତେବେ ଯମପୁରରେ ତାକୁ ଯମରାଜ ଦଣ୍ଡ ଦିଅନ୍ତି।
3: ଓହୋ ଶ୍ୟାମଳି, ମୁଁ ତମକୁ ପଚାରିଲି, ତମେ ତମ ମାଙ୍କୁ ଟାଣି ଆଣିଲ ଭିତରକୁ,

0: ମୁଁ ଭାବୁଛି ଏ ସବୁ ସତ।
1: ନାଇଁ ନାଇଁ, ଏମିତି ଭାବିବାର କାରଣ
0: ଦେଖ, ବର୍ତ୍ତମାନ ଆମର ଉପସ୍ଥିତି ମାନେ ଏ ମର୍ତ୍ତମଣ୍ଡଳରେ ଆମର ଅସ୍ତିତ୍ୱ ଯେମିତି ସତ, ଆମର ଜନ୍ମ ମୃତ୍ୟୁ ଯେମିତି ସତ, ଚନ୍ଦ୍ର ସୂର୍ଯ୍ୟ ଦିନ ରାତି ଏସବୁ ଯଦି ସତ, ତେବେ ଯମରାଜ ଯମପୁର ଯମଦଣ୍ଡ ଯମ ଯନ୍ତ୍ରଣା ଏସବୁ କାହିଁକି ସତ ନ ହେବ?
1: ତାମାନେ ସ୍ୱର୍ଗପୁର ନର୍କପୁର ଯମ ଯନ୍ତ୍ରଣା ଏଇ ସବୁ ସତ?
0: ନିଶ୍ଚୟ, ଯିଏ ଯେଉଁ କର୍ମ କରିବ ସେ ସେଇ ଫଳ ପାଇବ, ଏହା ନିରାଟ ସତ। ଭଲ କାମ କରିଥିଲେ ଭଲ ଫଳ, ଆଉ ମନ୍ଦ କାମ କରିଥିଲେ ମନ୍ଦ ଫଳ ତା ପାଇଁ ଥୁଆ। କର୍ମ ଅନୁସାରେ ଯମରାଜ ପାପୀକୁ ଦଣ୍ଡ ଦେଇଥାନ୍ତି, ଏପରିକି ଯାହାର ପାପଭାର ଅଧିକ ହୋଇଥାଏ ତାକୁ ଆଉ ମଣିଷ ଜନ୍ମ ମିଳେ ନାହିଁ। କୀଟ ପତଙ୍ଗ ତଥା ମଇଳା ଆବର୍ଜନାର ପୋକ ହୋଇ ସେ ଜନ୍ମ ନିଏ।
1: ଓହ ଭଗବାନ, ମଣିଷ ବଞ୍ଚିଗଲା ସତରେ ଶ୍ୟାମଳୀ, ଏ ସ୍ୱପ୍ନଟା ମୋତେ ବଞ୍ଚେଇ ଦେଲା ଜାଣ। ଅଧିକ ଲୋଭ ଆଉ ମୁହଁରେ ପଡ଼ିଲେ ମଣିଷର ମଣିଷ ପଣିଆ ନଷ୍ଟ ହୋଇଯାଏ, ଏକଥା ମୁଁ ଆଦୌ ହୃଦୟଙ୍ଗମ କରିନଥିଲି। ଏ ସ୍ୱପ୍ନଟା ମୋତେ ଚେତେଇ ଦେଲା ଶ୍ୟାମଳୀ।
0: ସତେ ତମେ କ'ଣ ସ୍ୱପ୍ନ ଦେଖିଲା କହିଲ?
1: ନାଇଁ ମ, ସେମିତି କିଛି ନୁହଁ, ଏଇ ମୁଁ ଭୁଲ ବାଟରେ ଯାଉଥିଲି ବୋଲି ଯମରାଜ ମୋତେ ଚେତେଇ ଦେଲେ। ଭୁଲ କାମ କଲେ, ଲୋକଙ୍କର ଅନିଷ୍ଟ କଲେ, ଅମଙ୍ଗଳ ପାଞ୍ଚିଲେ ଯମପୁରରେ ତାକୁ ଭୟଙ୍କର ଦଣ୍ଡ ମିଳେ, ଏକଥା ମୁଁ ପୁରାଣ ପୋଥିରେ ପଢ଼ିଥିଲି। ହେଲେ ମୁଁ ସ୍ୱପ୍ନରେ ସେସବୁ ଦେଖିଲି ଶ୍ୟାମଳୀ। କ'ଣ ଦେଖିଲି ଜାଣିଛ?
0: କ'ଣ ଦେଖିଲ?
1: ସ୍ୱୟଂ ଯମରାଜ ତାହା ସବୁ ମୋତେ ଦେଖନ୍ତି, ତେଣୁ ମୁଁ ଆଉ କୌଣସି ପ୍ରକାର ସତ୍କାମ କରିବିନି ଶ୍ୟାମଳୀ, କି ଯମପୁର ଯିବାର ନାହିଁ, କି ଯନ୍ତ୍ରଣା ପାଇବାର ନାହିଁ।
0: ସ୍ୱପ୍ନରେ ଯମ ଯନ୍ତ୍ରଣା ଦେଖି ତମର ଚେତନା ପଶିଲା? କିନ୍ତୁ ମୁଁ ଯେତେବେଳେ କହୁଥିଲି,
1: ଥାଉ ଶ୍ୟାମଳୀ,
0: ବାରମ୍ବାର ମୁଁ କହୁଛି ଯେ ଭଗବାନ ଆମକୁ ଯେତିକି ଦେଇଛନ୍ତି ଆମେ ସେତିକିରେ ସନ୍ତୁଷ୍ଟ ରହିବା, ଅଧିକ ଆଶା କରିବାନି। କହିଲ ତମେ ଏ କ୍ଲିନିକରୁ ସେ କ୍ଲିନିକ ଦୌଡ଼ି ଦୌଡ଼ି ନିଜର କର୍ତ୍ତବ୍ୟ ଠିକ୍ ଭାବରେ ପାଳନ କରିପାରୁଥିଲ, ନିଜର ଦାୟିତ୍ୱକୁ ଠିକ୍ ଭାବରେ ତୁଲେଇ ପାରୁଥିଲ, ନିଜର ପିଲାଛୁଆ ତଥା ପରିବାର ପାଇଁ କେତେ ସମୟ ଦେଇପାରୁଥିଲ, ତମେ କ'ଣ ସତରେ ଶାନ୍ତି ପାଉଥିଲ?
1: ଥାଉ ଶ୍ୟାମଳୀ, ଆଉ ଅଧିକ କିଛି କୁହନି, ମୁଁ ମୋର ଭୁଲ ବୁଝିପାରିଛି। ଲୋଭ ମୋହ ଅହଂଭାବ ରଖିଲେ ମଣିଷ ଆଉ ମଣିଷ ହୋଇ ରହେ ନାହିଁ, ସେ ପଶୁ ସହିତ ତୁଳନୀୟ। ମୁଁ ମଣିଷ ହେଇ ଜନ୍ମ ନେଇଛି, ଯେତେବେଳେ ନିଶ୍ଚୟ ମଣିଷ ହେଇ ବଞ୍ଚିବି। ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ମନରୁ ସକଳ ପ୍ରକାର ଲୋଭ ମୋହ ଈର୍ଷା ଦ୍ୱେଷ ଘୃଣା ଅହଂଭାବକୁ ତ୍ୟାଗ କରିବାକୁ ପଡ଼ିବ, ନ୍ୟାୟ ଧର୍ମ ସତ୍ପଥରେ ଚାଲିବାକୁ ପଡ଼ିବ ଶ୍ୟାମଳୀ।
0: ସତୀଶ,
1: ମୁଁ ଏସବୁ ନିଶ୍ଚୟ କରିବି, ମାନବ ସେବାରେ ନିଜକୁ ନିୟୋଜିତ କରିବି ସାରା ଜୀବନ, ସାରା ଜୀବନ।
0: ସତୀଶ,
1: ମାନବ ସେବା ହିଁ ମାଧବ ସେବା ଶ୍ୟାମଳୀ।
0: ସତୀଶ,
1: ମୁଁ ମଣିଷ ହିଁ ବଞ୍ଚିବି।
0: ସତୀଶ,
1: ଏ ସମାଜର ସେବା କରିବି।
0: ସତୀଶ,
1: ମଣିଷମାନଙ୍କୁ ଭଲ ପାଇବି, ସମସ୍ତଙ୍କୁ ସେବା କରିବି, ମୁଁ ଆଉ ସେ ଭୁଲ କରିବିନି ଶ୍ୟାମଳୀ।
2: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।
3: अदम्य शक्ति एवं शौर्य की पहचान है भारतीय सेना, जल थल गगन की रक्षा का वरदान है भारतीय सेना, हर संकट का समाधान है भारतीय सेना, भारत का गौरव है।

ଶୁଣୁଥିଲେ ଓଡ଼ିଆରେ ନାଟକ ସ୍ୱପ୍ନ, ରଚନା କରିଥିଲେ ଅନନ୍ତ ଚରଣ ଜେନା, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ଆକାଶବାଣୀ ଭବାନୀପାଟଣା, ସମୟ ରାତି 10:30। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ମେଣ୍ଡୋଲିନ୍ ବାଦନ ପରିବେଷଣ କରିଛନ୍ତି ଶିଳ୍ପୀ ମାଷ୍ଟର ୟୁ ଶ୍ରୀନିବାସ। ଏଥିରେ ଶୁଣିପାରିବେ ରାଗ ଆଉ ଫେରି। ଶୁଣନ୍ତୁ ଏହି ବିଜ୍ଞାପନ ପରେ।